ଆକାଶବାଣୀ କେନ୍ଦୁଝର ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ମାସର 2 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସର 23 ତାରିଖ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 100.1 MHz ଯୋଗେ। ଏହା ସହିତ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:59 ହେବାକୁ ଯାଉଛି।

ଜଗନ୍ନାଥ ପାଣିଗ୍ରାହୀଙ୍କ କଣ୍ଠରେ ଶୁଣିବା ନୈବେଦ୍ୟର ପରବର୍ତ୍ତୀ ଅର୍ଘ୍ୟ ଅର୍ପଣ କରିଛନ୍ତି ମଧୁସୂଦନ ରାଓଙ୍କ ଗୀତ ରଚନାରୁ।

ଏହି ଭକ୍ତିଗୀତ ସହ ଆଜି ପାଇଁ ଏଇଠି ଶେଷ ହୋଇଛି ପ୍ରାତଃ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର କଣ୍ଠଶିଳ୍ପୀ ଥିଲେ ରୀତା ମିଶ୍ର, ବିଜୟ କୁମାର ମିଶ୍ର, ସୁମିତା କରାବଡ଼ୁ, ଜଗନ୍ନାଥ ପାଣିଗ୍ରାହୀ ଏବଂ ତୃପ୍ତି ଦାସ। ଗୀତ ରଚନା କରିଥିଲେ ରଘୁନାଥ ରାଉତ, ନାରାୟଣ ପ୍ରସାଦ ସିଂ, ବେଣୁଧର, ମଧୁସୂଦନ ରାଓ ଏବଂ ନିମାଇ ବାନାର୍ଜୀ। ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଓ ପରେ ପରେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 74ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମା ଭଗବାନଙ୍କର ଅନନ୍ତ ମହିମା ବିଷୟରେ ବିସ୍ତୃତ ଭାବରେ କହୁଛନ୍ତି। ମହାଜଳରେ ବ୍ରହ୍ମାଙ୍କର ମନ ଜାଣେ ଭଗବାନ ସୃଷ୍ଟି ସର୍ଜନା କେମନ୍ତେ ହେବ ତାହା ଜଣାଉଛନ୍ତି। ଅଗ୍ନି ଭିତରେ

ଯେପରି ଇନ୍ଧନ ଥାଏ, ସର୍ବପ୍ରାଣୀ ଭିତରେ ସେପରି ଭଗବାନଙ୍କର ସତ୍ତା ବିଦ୍ୟମାନ। ତାଙ୍କ ପ୍ରତି ନିଶ୍ଚଳ ପ୍ରୀତି ଭାବରେ ତାଙ୍କର ଉପଲବ୍ଧି ମିଳେ। ଋଷି ମୈତ୍ରେୟ ସର୍ଜନା ପ୍ରକ୍ରିୟାରେ ବ୍ରହ୍ମା କର୍ମ ଅନୁସାରେ କିପରି ନାନା ଜୀବ ସୃଷ୍ଟି କଲେ ତାହା ବିଦୁରଙ୍କୁ ଜଣାଉଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 74ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲି ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ଷା ଉପରେ ନିର୍ଭର କରୁଥିବା ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ତଳିଘେରା ପ୍ରସ୍ତୁତି କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। ପଟାଳି ତିଆରି ସମୟରେ ପଟାଳି ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ, ତେଣୁ ସଦାସର୍ବଦା ପଟାଳି ତିଆରି କଲାବେଳେ କ୍ଲୋରୋପାଇରିଫସ୍ ପ୍ରୟୋଗ କରନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଏହାର ଗଜା ପରୀକ୍ଷା କରାଇ ନିଅନ୍ତୁ। ପନିପରିବାରେ ଜଳ ସଂରକ୍ଷଣ କରିବା ପାଇଁ ନଡ଼ା, ଶୁଖିଲା ପତ୍ର ବା କରତ ଗୁଣ୍ଡ ଦ୍ୱାରା ଆଚ୍ଛାଦୀକରଣ କରନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରାକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ବୁଣାଧାନ ପାଇଁ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। କାଦୁଆ ତଳିଘେରା ପାଇଁ ନିର୍ବାଚିତ ଜମିକୁ 3-4 ଓଡ଼ ଚାଷ କରି 2-3 ଦିନ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ରଖନ୍ତୁ। ଏହାପରେ ତଳିଘେରାକୁ ଭଲ ଭାବରେ କାଦୁଅ କରି ମଇ ଦେଇ ସମତୁଲ କରିଦିଅନ୍ତୁ। ଶେଷ ଓଡ଼ ଚାଷ ବେଳକୁ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଢ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 4 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେହିପରି ଯତ୍ନ ନିଅନ୍ତୁ। ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ସାମ 19.8% FS କୀଟନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମ ଯଥା ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 38, TAG 24, ସ୍ମୃତି, CO 7, ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ ବୀଜାଣୁ କଲଚର ଦ୍ୱାରା ଉପଚାର କରି ବୁଣନ୍ତୁ। ଆଖ ଫସଲରେ ଘାସୁଆରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌ ପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡ଼ା କ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ରଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ।
0: ଶୁଣିଲି କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ବଜ୍ରପାତ ସହିତ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲି ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ 6:55 ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। अथ वार्ताः। भारतस्य द्रुतगत्या वर्धमानस्य विश्वसनीय वैश्विक शक्तिरूपेण परिवर्तनस्य प्रेरक शक्तिः राष्ट्रप्रथमस्य सिद्धान्तः एव अस्तीति प्रधानमन्त्रिणा नरेन्द्रमोदिना उक्तम्। नवदिल्ल्याम् एकेन निज वार्तावाहिन्या आयोजिते सम्मेलने सम्बोधयन् प्रधानमन्त्री श्रीमोदी अवदत् यत् विगत दशके देशस्य उपलब्धयः विश्वासे स्थिरतायां बृहत्तर वैश्विक कल्याणाय प्रतिबद्धतायां च निहिताः सन्ति।
3: भारत जो कर रहा है वो आने वाले 1000 वर्ष का फ्यूचर लिखने वाला है और यही दुनिया के लिए सबसे बड़ी भारत की गारंटी है। भारत फास्ट ग्रोइंग इकोनॉमी भी है, एक क्रेडिबल इकोनॉमी भी है।
2: सम्प्रति G7 शिखर सम्मेलने स्वस्य सहभागितायाः उल्लेखं कुर्वन् सः अवदत् यत् राष्ट्रियहितं सर्वोपरि स्थापयितुं भारतस्य अविचल प्रतिबद्धतां वैश्विकनेतारः स्वीकृतवन्तः। सर्वकारस्य 12 वर्षाणां कार्यकालस्य उल्लेखं कुर्वन् प्रधानमन्त्री अवदत् यत् स्वच्छ भारत, मेक इन इण्डिया, खादिप्रचारः, स्थानीय उत्पादानां समर्थनम् इत्यादयः उपक्रमाः सफलाः अभवन्, येन नागरिकाः राष्ट्रनिर्माणस्य भावम् अङ्गीकृतवन्तः। प्रधानमन्त्री अवदत् यत् सद्यः एव केषुचित् वर्षेषु प्रायः 25 कोटिशः जनाः निर्धनवर्गात् बहिः समागताः, येन विशालः नव मध्यमवर्गः उद्भूतः, आर्थिकक्रियाकलापाश्च प्रवर्धिताः। लखनऊनगरे 15 छात्राणां मृत्योः दुःखद अग्निघटनायाः अनन्तरं द्रुतकार्याचरणस्यान्तर्गतम् आरक्षकाः गतरात्रौ 6 जनानां विरुद्धं FIR इति पञ्जीकृतवन्तः, तेषु 4 च निगडिताः। मुख्यमन्त्रिणः योगी आदित्यनाथस्य निर्देशानुसारं लखनऊ विकास प्राधिकरणस्य अग्निशामक विभागस्य विद्युत् विभागस्य च 4 अधिकारिणः अपि निलम्बिताः अभवन्। लखनऊनगरे अग्निघटनायाः सन्दर्भे अलीगंजनगरस्य आरक्षकैः BNS तथा उत्तरप्रदेश अग्निशामक सेवा अधिनियमस्यान्तर्गतं प्रासंगिक खण्डेषु 6 अभियुक्तानां अन्यांच उत्तरदायी जनानां विरुद्धं FIR पञ्जीकृतम् अस्ति। यत्र ह्यः दुःखद अग्निप्रकोपः अभवत् तस्मिन् भवने अनधिकृत निर्माणस्य विषये 16-2000 वर्षे विध्वंसादेशः प्रसारितः आसीत्, परञ्च मासद्वयाभ्यन्तरे एव आदेशः निरस्तः अभवत्। एतदतिरिच्य राज्यसर्वकारेण अग्निघटनायाः उच्चस्तरीय अन्वेषणस्य आदेशोऽपि प्रदत्तः। घटनायाः अन्वेषणार्थं SIT इति विशेष अन्वेषण दलस्य निर्माणमपि कृतमस्ति। दलं 7 दिनेषु एव स्वस्य प्रतिवेदनं समर्पयिष्यति। ह्यः अपराह्णे दुःखद अग्निघटनायां न्यूनातिन्यूनं 15 जनाः मृताः, तेषु अधिकतया 16-25 वर्षीयाः छात्राः आसन्। अलीगंजनगरस्य पुरैनिया क्षेत्रे एकस्य आपणस्य उपरि कार्यरते एनिमेशन कोचिंग केन्द्रे अग्निप्रकोपः अभवत्, येन छात्रेषु आतंकः उत्पन्नः। नवव्रणिताः छात्राः किंग्स जॉर्ज चिकित्सकीयं विश्वविद्यालये KGMU लखनऊ इत्यत्र प्रवेशिताः च सन्ति, अधिकांशाः श्वासावरोधेन मृताः। भारतस्य हज समित्या हज 27-2000 कृते तीर्थयात्रिभ्यः आवेदनपत्राणि आमन्त्रितम्। नीत्याः विमोचनं कुर्वन् अल्पसंख्यक कार्यमन्त्री किरेन रिजिजुः ह्यः अवदत् यत् यात्रिणः भारतीय हज समिति पोर्टल तथा हज सुविधा एप माध्यमेन च आवेदनपत्राणि ऑनलाइन माध्यमेन प्रेषयितुं शक्यन्ते, येन प्रक्रिया अधिका सरला सुलभा च भविष्यति। FIH Pro League London Round इत्यस्य उद्घाटन क्रीडायां भारतीय पुरुष हॉकी दलम अद्य पाकिस्तान दलम सम्मुखी करिष्यति इति वार्ताः।
4: आकाशवाणी केन्दुझर समय सकाळ 7:00 प्रचार करुछु कार्यक्रमर सूचना।

ଆଜି ସକାଳ 7:25 ଶୁଣିବେ ଭକ୍ତି ଗୀତଟିଏ। ସକାଳ 7:30 ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ଜୁଆଙ୍ଗ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଫକୀର ଜୁଆଙ୍ଗ ଓ ସାଥୀ। ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ 8:30 ଶୁଣିପାରିବେ। ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ 9:00, ପୂର୍ବାହ୍ନ 10:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଶୁଣିପାରିବେ। ପରେ ପରେ ରହିଛି ଗୀତାଞ୍ଜଳି କଥା ଗୀତର ଅଞ୍ଜଳି। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର ଆଜି ଶୁଣିପାରିବେ 1312 ଅଧ୍ୟାୟ ପୂର୍ବାହ୍ନ 10:30। ଆଜି ଦିନ 1:20 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଆଜି ସନ୍ଧ୍ୟା 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଚାର କରିବୁ। ପରେ ପରେ ଯୁବଶ୍ରୋତାଙ୍କ ନିମନ୍ତେ କାର୍ଯ୍ୟକ୍ରମ ଯୁବବାଣୀ 5:30। ସନ୍ଧ୍ୟା 6:00 ପୁଣି ଥରେ ଶୁଣିପାରିବେ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। 6:02 ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ। ଏଥିରେ ଜୁଆଙ୍ଗ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ କାର୍ତ୍ତିକ ଜୁଆଙ୍ଗ ଏବଂ ସାଥୀ କଳାକାର। ଆଜି ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ ଉଦୟ ଭାରତ। 6:30 ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ। ଆମ ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆଜି ରାତି 7:30। ପରେ ପରେ ଚଳଚ୍ଚିତ୍ର ଗୀତ ରାତି 8:00 ଏବଂ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ଆଜି ରାତି 8:15। ଆଜି ରାତି 10:00 ପ୍ରଚାର କରିବୁ ଲୋକଗୀତ ଏବଂ ରାତି 10:30 ସିନେ ତରଙ୍ଗ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାରୁ କେତୋଟି। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ସକାଳ 7:03 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟର ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମ ବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଓ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ଏକ ସମ୍ପୂର୍ଣ୍ଣ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିଛି। ଏହାକୁ ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍ ପ୍ରସ୍ତୁତି ନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମାଝି ଚଳିତ ବର୍ଷ ଏଲ୍ନିନୋ ପ୍ରଭାବ ଯୋଗୁଁ କମ୍ ବର୍ଷାର ଆଶଙ୍କା ଥିବାରୁ ଖରିଫ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି, ଜଳସେଚନ ତଥା ଅନ୍ୟ ବିଭାଗଗୁଡ଼ିକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 911 ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ 6 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆହୁରି 10 ନୂତନ ଓଡ୍ରାପ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ସୁରକ୍ଷା

0: ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ନେଇ ଆଲୋଚନା କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାର ସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୂର୍ବତଟ ରେଳପଥ ପରିସୀମାରେ 631 କିଲୋମିଟର ରୁଟ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 270 କୋଟି ଟଙ୍କା ମଞ୍ଜୁର କରାଯାଇଛି। କବଚ ବ୍ୟବସ୍ଥା ରେଳ ଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ନଜର ରଖିବା ସହ ଟ୍ରେନ୍ ପରିଚାଳନାରେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା 28 ତାରିଖରେ ଶେଷ ହେବ। ତେବେ ଗତକାଲି ସୁଦ୍ଧା 3,33,51,967 ଅର୍ଥାତ୍ 99.86% ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ସେହି ସମୟ ମଧ୍ୟରେ 86.12% ଫର୍ମ ଅର୍ଥାତ୍ 2,87,63,417 ଜଣ ଭୋଟରଙ୍କ ସୂଚନା ଡିଜିଟାଇଜ୍ କରାଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଜରିଆରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ ଓ ଡିଜିଟାଇଜେସନ କାର୍ଯ୍ୟ କରାଯାଇଛି। ଗ୍ରାମୋଦୟ ଯୋଜନା ଅଧୀନରେ ପେପର ମେଟ୍ଲା ପଞ୍ଚାୟତର ଯୁବକମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାରେ ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭୟ ଭୋକ ଓ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି। ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ପୋଲିସ ପଡ଼ିଆଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବିଭିନ୍ନ ଯୋଜନାର 295 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ 91 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ସହାୟତା ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ବିତରଣ କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧୀନ ବାଦଲି ପାହାଡ଼ ଜଙ୍ଗଲରୁ କୋରାପୁଟ ପୁଲିସ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ପକ୍ଷରୁ ଯାଞ୍ଚ ବେଳେ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆସନ୍ତା 29 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷା ଋତୁରେ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ପ୍ରଜନନ ଋତୁ ପାଇଁ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଜାମୁଆଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଖୋଲା ରହିବ ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟର କେତେକ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ସମସ୍ତ ସ୍ଥାନର ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ। ଡାକ୍ତର ରବି ରଞ୍ଜନ ସାହୁ,
2: ମୁଖ ଗହ୍ୱରର ଯତ୍ନର ଅବହେଳା ଯୋଗୁଁ ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ବିଡ଼ି ସିଗାରେଟ୍ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ୍ ଧୂଆଁପତ୍ର ବାଇଗଣୀ ପତ୍ରକୁ ଶୁଖାଇ ସୁଗନ୍ଧଯୁକ୍ତ ରାସାୟନିକ ଦ୍ରବ୍ୟର ସମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦା, ଗୁଡ଼ାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳ ଭାବରେ ବ୍ୟବହାର କରିବା, ଦୀର୍ଘ ଦିନ ଧରି ପାଟି ଭିତରେ ଧାରୁଆ କିମ୍ବା ଭଙ୍ଗା ଦାନ୍ତ ରହି ଧାରାବାହିକ ଭାବରେ ପାଟି ଭିତରେ ଖଣ୍ଡିଆ କରିବା, ଅତ୍ୟଧିକ ମଦ୍ୟପାନ ଯୋଗୁଁ ପାଟି ଭିତରର ନରମ ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା ଓ ଦାନ୍ତ ଚିକିତ୍ସାର ଅବହେଳା ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ ବିଡ଼ି ସିଗାରେଟ୍, ତୋକ୍ତା ଓ ଗୁଡ଼ାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖ ଗହ୍ୱରରେ କର୍କଟ ରୋଗ ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି। ବିଶେଷ କରି ପୁରୁଷମାନେ ପ୍ରାୟ ତମାଖୁ ସେବନ ଫଳରେ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀ ଗୁଡ଼ିକ ଲାଲ ରଙ୍ଗ ଦେଖାଯାଏ। ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ। ରୋଗ ପୁରୁଣା ହେଲେ ପାଟି ଭିତରେ ମାଂସପେଶୀ ଗୁଡ଼ିକ ଧୀରେ ଧୀରେ କଠିନ ଓ ଖଦଡ଼ା

0: ମିଠା କିମ୍ବା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ। ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତସନ୍ଧିରେ ଲୁଚି ରହିଥାନ୍ତି, ଯାହାକି ପ୍ଲାକ୍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି। ତେଣୁ ପ୍ଲାକ୍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ବା ଦିନକୁ ଦୁଇଥର ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ବ୍ରସ୍ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟକୁ ଉପର ମାଢ଼ିରୁ ତଳକୁ ଓ ତଳମାଢ଼ିରୁ ଉପରକୁ କାଟିବା ଓ ଚୋବେଇ ଖାଇବା ପୃଷ୍ଠଭାଗ ବ୍ରସ୍ କରିବା ଆବଶ୍ୟକ। ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର, ଅଙ୍ଗାର ଓ ପାଉଁଶ ଭଳି ଖଦଡ଼ାଯୁକ୍ତ ଉପାଦାନ ବ୍ୟବହାର ନକରି ଉତ୍ତମ ମାନର ପେଷ୍ଟ ଓ ବ୍ରସ୍ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ। 12 ବର୍ଷରୁ କମ୍ ପିଲାମାନେ ଜୁନିୟର ଓ 12 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ଦାନ୍ତ ଓ ମାଢ଼ି ରୋଗ ଥିଲେ ନରମ ବ୍ରସ୍, ସବଳ ଓ ନିରୋଗ ଥିଲେ ମଧ୍ୟମ ଧରଣର କିମ୍ବା ଟାଣ ବ୍ରସ୍ ବ୍ୟବହାର କଲେ ଚଳିବ। ଗୋଟିଏ ବ୍ରସ୍କୁ ଅତି ବେଶୀରେ 2 ମାସ ବ୍ୟବହାର କରିବା ଉଚିତ। 2 ମାସ ପୂର୍ବରୁ ଯଦି ବ୍ରସ୍ ମୋଡ଼ି ହୋଇଯାଏ କିମ୍ବା ବ୍ରସ୍ର ଅଗ୍ରଭାଗ ବଙ୍କା ହୋଇଯାଏ, ତେବେ ତାକୁ ବଦଳାଇ ନୂଆ ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ପ୍ରତିଥର ଖାଦ୍ୟ ଖାଇବା ପରେ ବ୍ରସ୍ ଏବଂ ପେଷ୍ଟ ସାହାଯ୍ୟରେ ଦାନ୍ତ ଘଷିବା ଭଲ, କିନ୍ତୁ ଅଧିକାଂଶ ସ୍ଥଳରେ ଏହା ସମ୍ଭବପର ହେଉନଥିବାରୁ ଅତି କମ୍ରେ ଦିନକୁ 2 ଥର ଯଥା ସକାଳେ ଶଯ୍ୟାତ୍ୟାଗ କରିବା ପରେ ଓ ରାତିରେ ଖାଦ୍ୟ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ଯୋଗ୍ୟବିଧି ଅନୁଯାୟୀ ବ୍ରସ୍ ସାହାଯ୍ୟରେ ଦାନ୍ତ ଘଷିଲେ ଦାନ୍ତ ଓ ମୁଖଗହ୍ୱରର ଉଚିତ ଯତ୍ନ ନେଇ ହୁଏ। ଏହାଛଡ଼ା ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କୁ ପ୍ରତି 6 ମାସରେ ଥରେ ପରାମର୍ଶ କରିବା ଉଚିତ। ଦାନ୍ତ ଓ ମୁଖଗହ୍ୱରର ଯତ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ ଜନସାଧାରଣ ଅଜ୍ଞ, ତେଣୁ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଏ ସମ୍ପର୍କରେ ବ୍ୟାପକ ଜନସଚେତନତାର ଅନୁକୂଳ ଅବସ୍ଥା ସୃଷ୍ଟି କରିବାରେ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦାନ୍ତ ଓ ମୁଖଗହ୍ୱରର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫିଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ FIH ପ୍ରୋ ପୁରୁଷବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ, ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ, ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। G7 ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। 12 ବର୍ଷର କାର୍ଯ୍ୟକାଳ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ, ମେକ୍ ଇନ୍ ଇଣ୍ଡିଆ, ଖଦି ସାମଗ୍ରୀର ପ୍ରୋତ୍ସାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
3: ଭାରତ ଯୋ କର ରହା ହେ ଓ ଆନେ ୱାଲେ 1000 ବର୍ଷ କା ଫ୍ୟୁଚର ଲିଖନେ ୱାଲା ହେ ଔର ୟହି ଦୁନିଆ କେ ଲିଏ ସବସେ ବଡ଼ି ଭାରତ କି ଗାରଣ୍ଟି ହେ। ଭାରତ ଫାଷ୍ଟ ଗ୍ରୋଇଂ ଇକୋନୋମି ଭି ହେ, ଏକ କ୍ରେଡିବଲ ଇକୋନୋମି ଭି ହେ।
2: ଶ୍ରୀ ମୋଦି କହିଛନ୍ତି ଇତିମଧ୍ୟରେ ପ୍ରାୟ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି, ଫଳରେ ଦେଶରେ ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀ ଆବିର୍ଭୂତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତାର

0: ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀହ ପାଣ୍ଠି ଭଳି ଯୋଜନା ଅଟକି ରହିଥିବା ଆବାସ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ସହାୟକ ହୋଇଛି। ଡିଜିଟାଲ ପ୍ରଶାସନ, ସରଳୀକୃତ ଟିକସ ବ୍ୟବସ୍ଥା ଅନୁପାଳନ ବୋଝକୁ ହ୍ରାସ କରିବା ସହ ସ୍ୱଚ୍ଛତାକୁ ଉନ୍ନତ କରିଛି। ବନ୍ଦେ ଭାରତ, ନମ ଭାରତ ଏବଂ ଅମୃତ ଭାରତ ଟ୍ରେନ୍ଗୁଡ଼ିକ ରେଳ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିପାରିଛି। ଭିତ୍ତିଭୂମି ବିକାଶ ଦ୍ୱାରା ଦେଶର ସଡ଼କ ଯୋଗାଯୋଗ, ବିମାନ ବନ୍ଦର ତଥା ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଜନଔଷଧୀ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚିବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବରିଷ୍ଠ ନାଗରିକଙ୍କୁ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରାଯାଇପାରୁଛି। ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି। ଯୁବବର୍ଗ, ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଏହିସବୁ ସୁଯୋଗର ଉପଯୋଗ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 17 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ରହିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶ ଆଲିଗଞ୍ଜ ସ୍ଥିତ ପୁରୋନିଆ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର 4 ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉତ୍ତରପ୍ରଦେଶ ଅଗ୍ନିସେବା ଆଇନଧାରା ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆଲିଗଞ୍ଜ ପୁଲିସ ପକ୍ଷରୁ କଥିତ 6 ଅଭିଯୁକ୍ତ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ 4 ଗିରଫ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠାକୁ ସିଲ୍ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2016 ଅନଧିକୃତ ନିର୍ମାଣ ଆଧାରରେ କୋଠାଟିକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ 2 ତଳେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯିବା ସହ 7 ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଚାଲିଥିବା 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି। ଗଠନମୂଳକ, ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଡୋଭାଲ ଆଶା ବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଏବେ ଗତିଶୀଳ ହେଉଥିବା ବିକାଶ ଉପରେ ପାରସ୍ପରିକ ବୁଝାମଣା ନେଇ ଶ୍ରୀ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରାଯାଇପାରିବ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନାଫେଡ୍ର କେତେକ କୃଷି କୈନ୍ଦ୍ରିକ ତଥା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଏବଂ ଆଧୁନିକ ଜ୍ଞାନକୌଶଳ ଓ କୃଷକ କୈନ୍ଦ୍ରିକ ସଂସ୍କାରମୂଳକ ସ୍ୱଚ୍ଛ ପଦକ୍ଷେପ ମାଧ୍ୟମରେ ସମବାୟ ସଂଗଠନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଡିଜିଟାଲ ତଥା କଲ୍ୟାଣମୂଳକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କାତାରର ସର୍ବବୃହତ୍ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ବିସ୍ଫୋରଣଜନିତ ଅଗ୍ନିକାଣ୍ଡ ଯୋଗୁଁ 13 ଜଣଙ୍କର ମୃତ୍ୟୁ ହେବା ସହ 66 ଜଣ ଆହତ ହୋଇଛନ୍ତି। ରାସ୍ଲାଫନ୍ଠାରେ ଗତ ରବିବାର ରାତିରେ ଘଟିଥିବା ଏହି ଘଟଣାରେ 12 ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା କାତାର ସ୍ପଷ୍ଟ କରିଛି। ଦୋହାରେ ଥିବା ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାସାୟନିକ ସାର ମନ୍ତ୍ରଣାଳୟ କହିଛି, ଭାରତ ଅଭିମୁଖେ ଆସୁଥିବା 4 ପଣ୍ୟବାହୀ ଜାହାଜ ଗତ ସପ୍ତାହରେ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଗୁଡ଼ିକରେ ୟୁରିଆ, ଡାଇ, ଆମୋନିୟମ୍ ଫସ୍ଫେଟ୍ ଏବଂ ସଲ୍ଫର ଆଦି ଆସୁଛି। ଓଡ଼ିଶାର ପାରାଦୀପ, ଗୁଜରାଟର ମୁନ୍ଦ୍ରା ଏବଂ ଆନ୍ଧ୍ରପ୍ରଦେଶର କୃଷ୍ଣପଟ୍ଟନମ୍ ଓ କାକିନାଡ଼ା ବନ୍ଦରରେ ଏହି ଜାହାଜଗୁଡ଼ିକ ପହଞ୍ଚିବ। ଦେଶରେ ସାର ଆବଶ୍ୟକତାକୁ ଏହା ପୂରଣ କରିବା ସହ ଗଚ୍ଛିତ ସାର ପରିମାଣକୁ ବୃଦ୍ଧି କରିବ ବୋଲି ମନ୍ତ୍ରଣାଳୟ କହିଛି। FIH ପୁରୁଷ ବର୍ଗ ପ୍ରୋ ହକି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇର୍ରେ ଏସିଆ ଚମ୍ପିଅନ୍ସିପ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟୀ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ଆଇ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ଏବଂ ଇରାକ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆମେରିକାର ଫିଲାଡେଲଫିଆଠାରେ ଚାଲିଥିବା ମ୍ୟାଚ୍ରେ ଖେଳ ମଧ୍ୟଭାଗ ସୁଦ୍ଧା ଫ୍ରାନ୍ସ 1-0 ଗୋଲ୍ରେ ଆଗୁଆ ରହିଥିଲା। ପୂର୍ବରୁ ଗ୍ରୁପ୍ ଜେ ପର୍ଯ୍ୟାୟ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ FIH ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ଖବର।
1: ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍।

ରାଜାରକୁଲୁ ଭକ୍ତି ଗୀତଟିଏ। କଣ୍ଠଶିଳ୍ପୀ ଥିଲେ ମହମ୍ମଦ ଅଜିଜ। ଆକାଶବାଣୀ କେନ୍ଦୁଝର। ସମୟ ସକାଳ 7:31 ହେବାକୁ ଯାଉଛି। ପ୍ରଚାର କରୁଛୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ଜୁଆଙ୍ଗ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଫକୀର ଜୁଆଙ୍ଗ ଏବଂ ସାଥୀ।

ପ୍ରଚାର କଲୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ଜୁଆଙ୍ଗ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଫକୀର ଜୁଆଙ୍ଗ ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ସକାଳ 8:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ପ୍ରଯୋଜନା ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ସତ୍ୟଜିତ ସାମନ୍ତରାୟ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, BS ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି ମନୋବଳ ଦୃଢ଼ ଥିଲେ ବିଫଳତା କେବେ ହେଲେ ଜଣେ ବ୍ୟକ୍ତିକୁ ସ୍ପର୍ଶ କରିପାରେ ନାହିଁ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ସତ୍ୟଜିତ ସାମନ୍ତରାୟ ଆପଣଙ୍କ ସହ ଛୋଟ ଏକ କାହାଣୀକୁ ନେଇ। ଏ କାହାଣୀ ହେଉଛି ଆଲବର୍ଟ ଆଇନଷ୍ଟାଇନ୍ଙ୍କର ଏବଂ ତାଙ୍କ ଡ୍ରାଇଭରଙ୍କର। ଥରେ ଆଇନଷ୍ଟାଇନ୍ ଏକ ସନ୍ଦର୍ଭ ଉପସ୍ଥାପନ କରିବା ପାଇଁ ଗୋଟିଏ ବିଶ୍ୱବିଦ୍ୟାଳୟକୁ ଯାଉଥାନ୍ତି। ସାଙ୍ଗରେ ରହିଥାନ୍ତି ତାଙ୍କ ଡ୍ରାଇଭର। ଡ୍ରାଇଭର ଏକଲୟରେ ଗାଡ଼ି ଚଲାଇ ଚାଲିଥାନ୍ତି। ପଛରେ ବସିଥାନ୍ତି ଆଲବର୍ଟ ଆଇନଷ୍ଟାଇନ୍। କିଛି ସମୟର ନିରବତା ପରେ ଆଲବର୍ଟ ଆଇନଷ୍ଟାଇନ୍ଙ୍କୁ ତାଙ୍କ ଡ୍ରାଇଭର କହିଲେ, ଆଜ୍ଞା, ଆପଣ ପ୍ରତିଦିନ ଯେଉଁ ସନ୍ଦର୍ଭ ଉପରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ଦିଅନ୍ତି ସେଗୁଡ଼ିକୁ ମୁଁ ଟିକ୍ନିକ୍ କରି ଶୁଣୁଥାଏ, ଆଉ ତାକୁ ମୁଁ ମୁଖସ୍ଥ କରିଦେଇଛି। ପ୍ରତ୍ୟେକଟି କଥାକୁ ମୁଁ ନିରବିଚ୍ଛିନ୍ନ ଭାବେ କହିପାରିବି ଏବଂ ମୋର ଜୀବନରେ ଥରେ କୌଣସି ସ୍ଥାନରେ ଠିଆ ହୋଇ ଆପଣଙ୍କ ସନ୍ଦର୍ଭକୁ ଉପସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛି। ଆଇନଷ୍ଟାଇନ୍ ସ୍ମିତହାସ୍ୟ ଦେଲେ ଏବଂ ତାଙ୍କ ଡ୍ରାଇଭରଙ୍କୁ କହିଲେ, ଶୁଣ, ମୁଁ ବର୍ତ୍ତମାନ ଯେଉଁ ବିଶ୍ୱବିଦ୍ୟାଳୟକୁ ଯାଉଛି ସେଠାକାର ଆୟୋଜକମାନେ ମୋତେ ଚିହ୍ନି ନାହାନ୍ତି। ତମେ ଆଜି ମୋ ଜାଗାରେ ଠିଆ ହୋଇ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ଦିଅ। ଏକଥା ଶୁଣି ଡ୍ରାଇଭର ଖୁବ୍ ଖୁସି ହୋଇଗଲେ। ଏହା କହି ଆଇନଷ୍ଟାଇନ୍ ଗାଡ଼ି ଚଲାଇବା ପାଇଁ ଆଗକୁ ଚାଲିଗଲେ ଏବଂ ଡ୍ରାଇଭରକୁ ପଛ ସିଟ୍ରେ ବସିବା ପାଇଁ ଆଦେଶ ଦେଲେ। କିଛି ସମୟ ପରେ ବିଶ୍ୱବିଦ୍ୟାଳୟ ପହଞ୍ଚିଗଲା। ବିଶ୍ୱବିଦ୍ୟାଳୟ ନିକଟରେ ଅନ୍ୟ ପ୍ରଫେସରମାନେ ଯଥାମାନ୍ୟ ଜଣାଇ ଆଲବର୍ଟ ଆଇନଷ୍ଟାଇନ୍ ଭାବି ପଛରେ ବସିଥିବା ଡ୍ରାଇଭରଙ୍କୁ ଯେଉଁଠାରେ ପାଠ ପଢ଼ାଯାଉଥିବା ହଲ୍କୁ ନେଇଗଲେ। ଆଇନଷ୍ଟାଇନ୍ ଯାଇ ପଛ ବେଞ୍ଚରେ ବସିଲେ। ଅନର୍ଗଳ ଭାବେ ନିଜର ସନ୍ଦର୍ଭକୁ ଉପସ୍ଥାପନା କରିଚାଲିଥାନ୍ତି। ସନ୍ଦର୍ଭ ସରିଲା, ସାରା କ୍ଲାସରୁମ୍ରେ ନିରବତା ଛାଇଯାଇଥାଏ। ଯେତେବେଳେ ସନ୍ଦର୍ଭ ଶେଷ ହେଲା ସେତେବେଳେ ସାମ୍ନାରେ ବସିଥିବା ଜଣେ ପ୍ରାଧ୍ୟାପକ ଛିଡ଼ା ହୋଇ କହିଲେ, ଆପଣ ଯେଉଁ ସୂତ୍ରକୁ ଉପସ୍ଥାପନ କଲେ ସେ ସୂତ୍ର ଟିକେ କଠିନ ହୋଇଗଲା, ତାକୁ ଯଦି ସରଳ ଭାଷାରେ ଆମର ବିଦ୍ୟାର୍ଥୀମାନଙ୍କୁ ବୁଝାଇ ପାରନ୍ତେ ତେବେ ବହୁତ ଭଲ ହୁଅନ୍ତା ସାର୍। ଏହା ଶୁଣି ଉପସ୍ଥିତ ବୁଦ୍ଧି ପ୍ରୟୋଗ କଲେ ଡ୍ରାଇଭର। କହିଲେ, ଏତେ ସହଜ ପ୍ରଶ୍ନକୁ ତମେ ବୁଝିପାରିଲ ନାହିଁ, ପଛରେ ମୋର ଡ୍ରାଇଭର ବସିଛନ୍ତି, ତମେ ତାଙ୍କୁ ପଚାରିଲେ ମଧ୍ୟ ସେ ଏହାର ଉତ୍ତର ନିଶ୍ଚିତ ଭାବରେ ଦେଇପାରିବେ। ଏହା କହି ସେ ଆଲବର୍ଟ ଆଇନଷ୍ଟାଇନ୍ଙ୍କୁ ଷ୍ଟେଜ୍ ଉପରକୁ ଆସିବା ପାଇଁ କହିଲେ ଏବଂ ଆଲବର୍ଟ ଆଇନଷ୍ଟାଇନ୍ ତାକୁ ପ୍ରାଞ୍ଜଳ ଭାବରେ ପିଲାମାନଙ୍କୁ ବୁଝାଇଦେଲେ। ଶ୍ରୋତାବନ୍ଧୁ, କାହାଣୀଟି ଖୁବ୍ ଛୋଟ ହେଲେ ଆମକୁ ଶିଖାଉଛି କି ଯେମିତି ଏହି ଡ୍ରାଇଭର ମହାଶୟ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଆଲବର୍ଟ ଆଇନଷ୍ଟାଇନ୍ଙ୍କୁ ଷ୍ଟେଜ୍ ଉପରକୁ ଡାକି ସେଠାରେ ସବୁକିଛି ପରିଚାଳନା କରିପାରିଲେ, ଠିକ୍ ସେହିପରି ଆମ ଜୀବନରେ ମଧ୍ୟ ଅନେକ ଏଭଳି ପରିସ୍ଥିତି ଆସେ ଯେଉଁଠାରେ ଆମେ ଯଦି ନିଜ ବୁଦ୍ଧିକୁ ପ୍ରୟୋଗ କରିପାରନ୍ତେ ଅନେକ ପ୍ରକାର ସମସ୍ୟାରୁ ଆମେ ମୁକ୍ତି ପାଇପାରନ୍ତେ। ଆଉ ସେହି ସମସ୍ୟାରୁ ମୁକ୍ତି ସହ କରିଦେଖାନ୍ତୁ ଏପରି କିଛି କି ଦୁନିଆ କରିବ ଆମକୁ ଦେଖି।

0: କେନ୍ଦୁଝର ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ସମୟରେ ଲୋକମାନେ ରକ୍ତହୀନତାର ଶିକାର ହୋଇଥାନ୍ତି। ଆମର ଡାକ୍ତରଖାନାକୁ ରକ୍ତହୀନତା ରୋଗୀମାନଙ୍କର ସଂଖ୍ୟା ଅଧିକ ଆସିବା ହୋଇଥାଏ ଏବଂ ପ୍ରାୟ ଆମର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଆବଶ୍ୟକତା ପଡ଼ିଥାଏ। ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ରକ୍ତ ସଂଗ୍ରହ ହେଉଥିଲେ ମଧ୍ୟ ଯେତେବେଳେ କୌଣସି ଅସୁବିଧା ହୁଏ ସେତେବେଳେ ଆମ କେନ୍ଦୁଝରର ଯୁବାବର୍ଗ ସକ୍ରିୟ ରକ୍ତଦାତା ସେମାନେ ଆସି ନିଜେ ପହଞ୍ଚି ରକ୍ତଦାନ କରିଥାନ୍ତି କିମ୍ବା ରକ୍ତଦାତାମାନଙ୍କୁ ସଂଗ୍ରହ କରି ଆଣି ରକ୍ତଦାନ କରିଥାନ୍ତି। ଏଇଭଳି ଜଣେ ଯୁବ ରକ୍ତଦାତା ଆଜି ଆମ ପାଖରେ ଅଛନ୍ତି, ସେ ହେଉଛନ୍ତି ଅଂଶୁମାନ ଚକ୍ରବର୍ତ୍ତୀ। ତେବେ କ'ଣ କହିବେ, ଏଇ ଯେଉଁ ରକ୍ତଦାନ କାହିଁକି ଲୋକମାନେ କରିବେ ଏବଂ ଆପଣମାନେ ଯେଉଁ କରୁଛନ୍ତି ରକ୍ତଦାନ, ପ୍ରତ୍ୟେକ ସମୟରେ ଜୀବନ ବଞ୍ଚାଉଛନ୍ତି?
1: ଦେଖନ୍ତୁ ଆଜ୍ଞା, ରକ୍ତଦାନକୁ ଜୀବନଦାନ ବୋଲି କୁହାଯାଏ, କାରଣ ରକ୍ତର କୌଣସି ବିକଳ୍ପ ନାହିଁ। ରକ୍ତ ଗୋଟେ ଏପରି ଜିନିଷ ଯାହାକୁ କେବଳ ରକ୍ତଦାନ ଦ୍ୱାରା ହିଁ ତାକୁ ସମ୍ପୂର୍ଣ୍ଣ କରାଯାଇପାରିବ। ତେଣୁ ଯେତେବେଳେ ଗୋଟେ ରକ୍ତର ଆବଶ୍ୟକତା ପଡ଼ିଥାଏ, ମୁଁ ସବୁବେଳେ କୁହେ, ଦୁର୍ଘଟଣାଗ୍ରସ୍ତ ଗୋଟେ ଲୋକର ମାଆର ଲୁହ ତାକୁ ବଞ୍ଚାଇ ନପାରେ, କିନ୍ତୁ ଆପଣଙ୍କର ଲହୁ ତାକୁ ବଞ୍ଚାଇ ପାରେ। ଆଗେଇ ଆସନ୍ତୁ, ରକ୍ତଦାନ କରନ୍ତୁ, କାରଣ ରକ୍ତର ଅଭାବ କେବଳ ରକ୍ତଦାନ ଦ୍ୱାରା ହିଁ ସମ୍ପୂର୍ଣ୍ଣ ହୋଇପାରିବ। ତେଣୁ ସ୍ୱେଚ୍ଛାକୃତ ଭାବେ ଯେତେ ପାରିବେ ସେତେ ରକ୍ତଦାନ କରନ୍ତୁ।
0: ଆଉ ଜଣେ ଯୁବ ରକ୍ତଦାତା ଯାମ ପାଖରେ ଅଛନ୍ତି, ସେ ହେଉଛନ୍ତି ଆକାଶ ରାଜ, ଯିଏକି ରାତି ଅନିଦ୍ରା ହୋଇ ଯେଉଁ ରୋଗୀମାନେ ଆସିଥାନ୍ତି ତାଙ୍କୁ ସେବା ଯୋଗାଇଥାନ୍ତି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାହିଁକି ଯେଉଁ ଦୁର୍ଘଟଣା ସ୍ଥଳୀରେ ମଧ୍ୟ। ତେବେ ଆକାଶ, କ'ଣ କହିବେ, ଏଇ ଯେଉଁ ରକ୍ତଦାନ କରୁଛନ୍ତି, ଏଇ ମହତ୍ ଦାନ ବୋଲି କହୁଛନ୍ତି, ମହାପୁଣ୍ୟ ବୋଲି କହୁଛନ୍ତି, ଆପଣ କ'ଣ କହିବେ?
2: ପ୍ରଥମେ ତ ମୁଁ କହିବାକୁ ଚାହିଁବି ସମସ୍ତଙ୍କୁ, ରକ୍ତଦାନ କରନ୍ତୁ। ରକ୍ତଦାନ କଲେ ଆପଣଙ୍କ ସୁସ୍ଥ ବି ଭଲ ରହିବ, ଆଉ ଯାହାକୁ ଦେବେ ତାର ଜୀବନଟି ବଞ୍ଚିଯିବ, ହୁଏତ ତାଙ୍କ ଫ୍ୟାମିଲି ବି ବଞ୍ଚିଯାଇ ପାରନ୍ତି। କାହିଁକିନା ଗୋଟେ ରକ୍ତଦାନ କଲେ ଚାରିଟା ଜୀବନ ବଞ୍ଚେ ବୋଲି ଆମେ ମାନୁଛୁ, ସାଇନ୍ସ ବି ମାନୁଛି। ଯେକୌଣସି ହସ୍ପିଟାଲ ଆପଣମାନେ ଯଦି ତମମାନେ ଦେବାକୁ ଇଚ୍ଛୁକ, କି ବହୁତ ଜଣ ଅଛନ୍ତି ରକ୍ତ ଦେବାକୁ ବହୁତ ଇଚ୍ଛା କରନ୍ତି କିନ୍ତୁ ତାଙ୍କ ଭିତରେ କିଛି ଡିଜିଜ୍ ଥାଏ ଯେଉଁମାନେ କି ଦେଇପାରନ୍ତିନି, ନିଜେ ନ ଦେଇପାରିଲେ ମଧ୍ୟ ଆମ ସୋସିଆଲ ମିଡ଼ିଆ ଏତେ ଆକ୍ଟିଭ୍ ଅଛି, ଆପଣ ଯଦି ଗୋଟେ ଷ୍ଟାଟସ୍ କିମ୍ବା ଗୋଟେ ଫୋନ୍ କଲ୍ କରିକି କାହାକୁ ବି ବ୍ଲଡ୍ ଦେବା ପାଇଁ କୁହନ୍ତି, ସେ ଲୋକ ନିହାତି, କେହି ରୋଗୀ ଗୋଟେ ଅସୁବିଧାରେ ପଡ଼ିଛି ଶୁଣିକି ସେ କେବେ ବି ଖାଲି ବସିବେ ନାହିଁ, ସେ ନିହାତି ସିଏ ଆପଣଙ୍କ ଚେନ୍ରୁ ଆଉ ଜଣଙ୍କୁ, ତାଙ୍କଠୁ ଆଉ ଜଣଙ୍କୁ ହେଇକି ନିହାତି ହେଲ୍ପ କରିଦେଇପାରିବେ। ଗୋଟେ ରକ୍ତର କେବେ ବି ସମସ୍ୟା ରହିବନି, ତ ସେଥିପାଇଁ ମୁଁ ସମସ୍ତଙ୍କୁ କହିବାକୁ ଚାହିଁବି ଏଇଆ କି ଯାହା ବି ହଉ, ଯଦି ନିଜେ ନ ବି ଦେଇପାରୁଛନ୍ତି, ଆପଣମାନେ ଚେଷ୍ଟା କଲେ ଗୋଟେ ଜୀବନ ବଞ୍ଚିଯାଇପାରିବ, ସେଥିପାଇଁ ରକ୍ତଦାନ କରନ୍ତୁ, ମହତ୍ ଦାନ କରନ୍ତୁ।
0: ଧନ୍ୟବାଦ।

ଭାରତୀୟ ମୁସଲିମ ମହିଳାମାନଙ୍କର କାହାଣୀକୁ ଇତିହାସ ଓ ସାମାଜିକ ଆଲୋଚନାରେ ପ୍ରାୟତଃ ଅବହେଳା କରାଯାଇଛି। ସାଧାରଣତଃ ସେମାନଙ୍କୁ ନିରବ ଓ ଯନ୍ତ୍ରଣା ଭୋଗତ ଭାବରେ ଦର୍ଶାଯାଇଥାଏ, ଯାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ବାସ୍ତବରେ ଭାରତୀୟ ମୁସଲିମ ମହିଳାମାନେ ସାମାଜିକ ପରିବର୍ତ୍ତନ ଆଣିବାରେ ବିଶ୍ୱାସ, ପରମ୍ପରା ଏବଂ ଆଧୁନିକ ଜୀବନକୁ ସନ୍ତୁଳିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ସମ୍ପ୍ରଦାୟର ଉନ୍ନତି ପାଇଁ ସେମାନେ ମଧ୍ୟ କାର୍ଯ୍ୟ କରିଛନ୍ତି। ଭୋପାଳର ରାଜଦରବାରରୁ ଆଜିର ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା ଦର୍ଶାଏ ଦୃଢ଼ ନେତୃତ୍ୱ ଏବଂ ସ୍ପଷ୍ଟ ଦୃଷ୍ଟିକୋଣ ସାର୍ଥକ ପ୍ରଗତି ଆଣିପାରେ। ଏହି ଶକ୍ତିର ଉଦାହରଣ ଭୋପାଳର ଶାହାଜାହାନ ବେଗମ ଭଳି ନେତୃତ୍ୱମାନଙ୍କ ମଧ୍ୟରେ ଦେଖିବାକୁ ମିଳେ। ଯେତେବେଳେ ମହିଳାମାନଙ୍କର ସାର୍ବଜନୀନ ଭୂମିକା ବହୁତ ସୀମିତ ଥିଲା, ସେତେବେଳେ ସେ ଭିତ୍ତିଭୂମି ନିର୍ମାଣ ଏବଂ ସାମାଜିକ କଲ୍ୟାଣରେ ଉନ୍ନତି ଉପରେ ଧ୍ୟାନ ଦେଇଥିଲେ। ସେ ପ୍ରମାଣ କରିଥିଲେ ଯେ ନେତୃତ୍ୱ ଏବଂ ଇସଲାମିକ ପରିଚୟ ସହଯାତ୍ରୀ ହୋଇପାରେ ଏବଂ ତାଙ୍କ କାର୍ଯ୍ୟ ଦେଖାଇଥିଲା ଯେ ଶିକ୍ଷା ହେଉଛି ସ୍ୱାଧୀନତା ଏବଂ ପ୍ରଗତିର ମୂଳ ଚାବିକାଠି। ଆଧୁନିକ ସମୟରେ ସଶକ୍ତିକରଣ ଏହି ପରମ୍ପରାକୁ ଆହୁରି ଶକ୍ତିଶାଳୀ କରିଛି। ସରକାରଙ୍କ ଯୋଜନାବଦ୍ଧ ପଦକ୍ଷେପ, ଯାହା ପ୍ରଗତି ପାଇଁ ଆବଶ୍ୟକ, ଗଠନାତ୍ମକ ସହଯୋଗ ଯୋଗାଇବାକୁ ଲକ୍ଷ୍ୟ କରିଛି। ସରକାର ଏପରି ଅନେକ ବିଶେଷ ଯୋଜନା ଆରମ୍ଭ କରିଛନ୍ତି ଯାହା ଏହି ପରିବର୍ତ୍ତନର ବାହକ, ମହିଳାମାନଙ୍କୁ ସଫଳତା ପାଇଁ ଆବଶ୍ୟକ ସମ୍ବଳ ସୁଯୋଗ ଦେଇଥାଏ। ଏହି ଯୋଜନାଗୁଡ଼ିକ ସମ୍ଭାବନା ଓ ସଫଳତା ମଧ୍ୟରେ ଏକ ସେତୁ ଭଳି କାମ କରେ, କାରଣ ସେମାନେ ସଂଖ୍ୟାଲଘୁ ମହିଳାମାନଙ୍କ ସମ୍ମୁଖୀନ ବିଶେଷ ସାମାଜିକ ଓ ଆର୍ଥିକ ସମସ୍ୟାଗୁଡ଼ିକୁ ଲକ୍ଷ୍ୟ କରି ସମାଧାନ ଦେଇଥାନ୍ତି। ଉଦାହରଣ ସ୍ୱରୂପ, ନଈରଶ୍ନି ସଂଖ୍ୟାଲଘୁ ମହିଳାମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ ପାଇଁ ଏକ ମୁଖ୍ୟ ଯୋଜନା ଭାବେ ପରିଚିତ। ଏହାର ଲକ୍ଷ୍ୟ ହେଉଛି ମହିଳାମାନଙ୍କ ମନରେ ଆତ୍ମବିଶ୍ୱାସ ଯୋଗାଇବା ଓ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ସହିତ କିପରି ସମ୍ପର୍କ ସ୍ଥାପନ କରିବେ ସେ ବିଷୟରେ ଜ୍ଞାନ ଦେବା। ଡିଜିଟାଲ ସାକ୍ଷରତା, ଆଇନଗତ ଅଧିକାର ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦେଇ ଏହି କାର୍ଯ୍ୟକ୍ରମ ମହିଳାମାନଙ୍କୁ ଘରର ସୀମା ପାର କରି ସକ୍ରିୟ ନେତୃତ୍ୱ ଭୂମିକା ନେବାକୁ ପ୍ରେରଣା ଦେଉଛି। ଏହା ନିରାଶା ଏବଂ ଅସହାୟତାରୁ ସଚେତନ ଭାଗିଦାରୀ ଓ ସଶକ୍ତିକରଣ ଦିଗକୁ ଯିବାରେ ସିଧାସଳଖ ସହଯୋଗ କରୁଛି। ଶିକ୍ଷାକୁ ପ୍ରଗତିର ପ୍ରମୁଖ ଶକ୍ତି ଭାବେ ରଖିବା ପାଇଁ ବେଗମ ହଜରତ ମହଲ ଜାତୀୟ ଛାତ୍ରବୃତ୍ତି ମେଧାବୀ ଛାତ୍ରମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରୁଛି। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ସହାୟତା ପ୍ରଦାନ କରି ସରକାର ପାଠ ଛାଡ଼ିବା ହାର କମାଇବା ଓ ଆର୍ଥିକ ପ୍ରତିବନ୍ଧକ କୌଣସି ଝିଅର ଶିକ୍ଷାଯାତ୍ରା ଅଟକାଇ ନଦେବାକୁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ଶିଖ ଓର କମାଓ, ଶିଖନ୍ତୁ ଏବଂ ରୋଜଗାର କରନ୍ତୁ, ଏହି ଯୋଜନା ଆଧୁନିକ ଏବଂ ପାରମ୍ପରିକ ଉଭୟ ବୃତ୍ତିରେ ବୃତ୍ତିଗତ ତାଲିମ ମାଧ୍ୟମରେ ଆର୍ଥିକ ସ୍ୱାଧୀନତାକୁ ପ୍ରୋତ୍ସାହନ ଦେଉଛି। ଅତିକମ୍ରେ 33% ଆସନ ସଂଖ୍ୟାଲଘୁ ଝିଅ ଓ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଯୋଜନାଗୁଡ଼ିକ ନିଶ୍ଚିତ କରେ ଯେ ମହିଳାମାନେ ଆର୍ଥିକ ଭାବରେ ସ୍ୱାଧୀନ ହେବା ପାଇଁ ଆବଶ୍ୟକୀୟ ଦକ୍ଷତା ହାସଲ କରନ୍ତି, ଯାହାଫଳରେ ସମଗ୍ର ପରିବାର ଏବଂ ସମ୍ପ୍ରଦାୟକୁ ଲାଭ ମିଳିଥାଏ। ଆଧୁନିକ ସମୟର ନେତୃତ୍ୱମାନେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ସବୁକୁ ଭାଙ୍ଗି ଆଗକୁ ବଢ଼ୁଛନ୍ତି। ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା ଉପାଚାର୍ଯ୍ୟ ଡକ୍ଟର ନଇମା ଖାତୁନ 100 ବର୍ଷରୁ ଅଧିକ ସମୟ ଧରି ରହିଥିବା ଏକ ପ୍ରତିବନ୍ଧକକୁ ଭାଙ୍ଗି ଦେଇଛନ୍ତି। ତାଙ୍କ ନେତୃତ୍ୱ ଦର୍ଶାଉଛି ଯେ ଯୁବତୀମାନଙ୍କ ପାଇଁ ସୁଯୋଗ ଗଠନରେ ଶିକ୍ଷା ଅନୁଷ୍ଠାନଗୁଡ଼ିକ କେତେ ଗୁରୁତ୍ୱପୂର୍ଣ୍ଣ। ସେମାନେ ପ୍ରଶାସନିକ ଓ ରାଜନୈତିକ ସମସ୍ୟାଗୁଡ଼ିକୁ ସଫଳତାର ସହ ସମ୍ମୁଖୀନ ହୋଇ ଶିକ୍ଷାଗତ ସଶକ୍ତିକରଣର ପ୍ରତୀକ ହୋଇ ଉଠୁଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ହେଉଛନ୍ତି ଡକ୍ଟର ସାଇଦା ହମିଦ, ଯିଏ ଭାରତର ଯୋଜନା କମିଶନ ସହିତ କାମ କରିଥିଲେ ଏବଂ ମୁସଲିମ ମହିଳାଙ୍କ ଅଧିକାର ପାଇଁ ଗୁରୁତ୍ୱାରୋପ କରିଥିଲେ। ତାଙ୍କର କାର୍ଯ୍ୟ ଜାତୀୟ ନୀତିରେ ଉପେକ୍ଷିତ ଲୋକଙ୍କ ସ୍ୱରକୁ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତାକୁ ଆଲୋକପାତ କରିଥିଲା। ସେହିପରି ବିଲକିସ୍ ଲତିଫ୍ ବସ୍ତି ସମ୍ପ୍ରଦାୟର କଲ୍ୟାଣ ପାଇଁ କାର୍ଯ୍ୟ କରିଥିଲେ ଏବଂ ଦେଖାଇଥିଲେ ଯେ ଦକ୍ଷତା ବିକାଶ ମହିଳାମାନଙ୍କୁ ସେମାନଙ୍କର ଯୋଗ୍ୟ ସ୍ୱାଧୀନତା ହାସଲ କରିବାରେ ସାହାଯ୍ୟ କରେ। ଏହି ପ୍ରଗତିରେ ଏକ ପ୍ରମୁଖ ଅଂଶ ହେଉଛି କେତେ ମୁସଲିମ ମହିଳା ଧାର୍ମିକ ପ୍ରଥା ଉପରେ ପୁନର୍ବିଚାର କରୁଛନ୍ତି। ଧର୍ମକୁ ଏକ ସୀମା ଭାବରେ ଦେଖିବା ପରିବର୍ତ୍ତେ ସେମାନେ ଲିଙ୍ଗଗତ ନ୍ୟାୟକୁ ସମର୍ଥନ କରିବା ପାଇଁ ଇସଲାମିକ ଶିକ୍ଷା ବ୍ୟବହାର କରୁଛନ୍ତି। ସେମାନେ ସାମ୍ପ୍ରତିକ ପରମ୍ପରାକୁ କୁରାନରେ ସମାନତାର ପ୍ରକୃତ ବାର୍ତ୍ତାଠାରୁ ପୃଥକ କରୁଛନ୍ତି, ଯାହା ବିବାହ ଅଧିକାର, ଉତ୍ତରାଧିକାରୀ ଏବଂ ଶିକ୍ଷା ଭଳି ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବାରେ ସାହାଯ୍ୟ କରେ। ଏହି ପଦ୍ଧତି ନିଶ୍ଚିତ କରେ ଯେ ଧର୍ମ ପ୍ରତିବନ୍ଧକ ବଦଳରେ ଶକ୍ତିର ଉତ୍ସ ହୋଇଯାଏ। ଶିକ୍ଷା, ଦକ୍ଷତା ଏବଂ ସାମାଜିକ ସଚେତନତା ମାଧ୍ୟମରେ ଏହି ମହିଳାମାନେ କେବଳ ପରିବର୍ତ୍ତନର ଅଂଶ ନୁହନ୍ତି, ବରଂ ଏହାକୁ ମର୍ଯ୍ୟାଦା, ଅନ୍ତର୍ଭୁକ୍ତି ଏବଂ ଜ୍ଞାନ ଉପରେ ଆଧାରିତ ଭବିଷ୍ୟତ ଆଡ଼କୁ ନେଇଯାଉଛନ୍ତି। ସେମାନଙ୍କର ପ୍ରୟାସ କେବଳ ଧର୍ମ କିମ୍ବା ଶିକ୍ଷା ପର୍ଯ୍ୟନ୍ତ ସୀମିତ ନୁହେଁ,
ସେମାନେ ସମାଜରେ ଏକ ନିରପେକ୍ଷ ଏବଂ ଦୃଶ୍ୟମାନ ସ୍ଥାନ ସୁରକ୍ଷିତ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି। ମୁସଲିମ ମହିଳାମାନେ ଆଗକୁ ବଢ଼ି ପ୍ରମାଣ କରୁଛନ୍ତି ଯେ ଜଣେ ବିଶ୍ୱାସକୁ ଅନୁସରଣ କରିପାରିବେ ଏବଂ ବୃତ୍ତିଗତ ଭାବରେ ମଧ୍ୟ ସଫଳ ହୋଇପାରିବେ। ଗଣମାଧ୍ୟମ, କଳା ଏବଂ ସାର୍ବଜନୀନ କ୍ଷେତ୍ରରେ ଯୁବ ମୁସଲିମ ମହିଳାମାନେ ସେମାନଙ୍କ କାମରେ ଭଲ ପ୍ରଦର୍ଶନ କରି ଷ୍ଟେରିଓଟାଇପ୍‌ଗୁଡ଼ିକୁ ଆହ୍ୱାନ କରୁଛନ୍ତି। ସେମାନଙ୍କର ଦୃଶ୍ୟମାନତା ନିଜେ ପରିବର୍ତ୍ତନର ଏକ ଶକ୍ତିଶାଳୀ ରୂପ ହୋଇଯାଏ, ଅନ୍ୟମାନଙ୍କୁ ପ୍ରେରଣା ଦିଏ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଅନ୍ତର୍ଭୁକ୍ତ ବୋଲି ଦର୍ଶାଏ। ସେମାନଙ୍କ ସାମ୍ପ୍ରଦାୟିକ ସଦ୍ଭାବ ଏବଂ ସରକାରୀ ଯୋଜନାଗୁଡ଼ିକର ଉତ୍ତମ ପ୍ରବେଶ ପାଇଁ କାମ କରୁଛନ୍ତି। ଅସହାୟତାରୁ ସକ୍ରିୟ ଅଂଶଗ୍ରହଣକୁ ପ୍ରତିଛବିକୁ ପରିବର୍ତ୍ତନ କରୁଛନ୍ତି। କ୍ରୀଡ଼ା ଏବଂ ସାମାଜିକ କାର୍ଯ୍ୟରେ ମହିଳାମାନେ ସ୍ୱୀକୃତି ପାଉଛନ୍ତି ଏବଂ ଆଦର୍ଶ ହୋଇପାରୁଛନ୍ତି। ଏହି ସଫଳତା ପରିବାରକୁ ଝିଅମାନଙ୍କ ଶିକ୍ଷାରେ ବିନିଯୋଗ କରିବାକୁ ଏବଂ ଆଭ୍ୟନ୍ତରୀଣ ଏବଂ ବାହ୍ୟ ପ୍ରତିବନ୍ଧକଗୁଡ଼ିକୁ ଭାଙ୍ଗିବାରେ ସାହାଯ୍ୟ କରିବାକୁ ଉତ୍ସାହିତ କରୁଛି। ବିଶ୍ୱାସ ଦ୍ୱାରା ପରିଚାଳିତ ଏବଂ ବିଭିନ୍ନ ସରକାରୀ ପ୍ରୟାସ ଦ୍ୱାରା ତ୍ୱରାନ୍ୱିତ ଭାରତୀୟ ମୁସଲିମ ମହିଳାମାନଙ୍କର ପ୍ରଗତି ସମଗ୍ର ସମାଜ ଏବଂ ଜାତି ପାଇଁ ମର୍ଯ୍ୟାଦା ଏବଂ ଅଭିବୃଦ୍ଧିର ମୂଳଦୁଆ ନିର୍ମାଣ କରୁଛି।

0: ସୁସ୍ଥ ରହିବା ପାଇଁ ହେଲେ ଯୋଗର ଆବଶ୍ୟକତା, ଏ ବିଷୟରେ କହନ୍ତି ଡକ୍ଟର ବିମଲ କୁମାର ରାଉତ।
1: ଆଜି ଯୋଗ ଆନ୍ତର୍ଜାତିକ ସ୍ତରରେ ଏକ ଆନ୍ଦୋଳନ ହୋଇଛି। ଯୋଗ ସୁସ୍ଥ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି, ସବୁ କ୍ଷେତ୍ରରେ ଏହାର ଉପଯୋଗୀ ରହିଛି, ତେଣୁ ଯୋଗ କରନ୍ତୁ ଏବଂ ସୁସ୍ଥ ରହନ୍ତୁ।
0: ତେବେ ଯୋଗାଭ୍ୟାସ ଆମ ଜୀବନକୁ କିପରି ପ୍ରଭାବିତ କରିଥାଏ ଏ ବିଷୟରେ କହନ୍ତି କିଛି ବୁଦ୍ଧିଜୀବୀ।
2: ଦେବରାଜ ଆଚାର୍ଯ୍ୟ, ହିନ୍ଦୁ ଜାଗୃତି ମଞ୍ଚର ଉପଦେଷ୍ଟା। ଯେଉଁ ଆନ୍ତର୍ଜାତିକ ଯୋଗ ଦିବସ ଆଜି ପାଳନ ହେଉଛି, ଏଥିପାଇଁ ଆମେ ସମସ୍ତେ ବହୁତ ଆନନ୍ଦିତ। ଏଇଥିପାଇଁ ଏଇ ଯେଉଁ ଯୋଗ ବିଷୟଟା ହେଉଛି ଆତ୍ମା ଆଉ ଶରୀର ଭିତରେ ଗୋଟେ ସମ୍ପର୍କ, ଏବଂ ଏହି ଯୋଗ ଦ୍ୱାରା ଜଣେ ମଣିଷର ତା'ର ସମ୍ପୂର୍ଣ୍ଣ ବିକାଶ ହେବା ସହିତ, ସର୍ବାଙ୍ଗୀନ ବିକାଶ ସହିତ ସମାଜ ମଧ୍ୟ ବିକଶିତ ହୁଏ। କେମିତି ନା, ଜଣେ ବ୍ୟକ୍ତି ଯେତେବେଳେ ଶୃଙ୍ଖଳିତ ହୋଇଯାଏ, ସୁସ୍ଥ ହୋଇଯାଏ, ସେଇ ବ୍ୟକ୍ତିମାନଙ୍କୁ ନେଇ ଯେଉଁ ସମାଜ ସୃଷ୍ଟି ହୁଏ, ସେ ସମାଜଟା ମଧ୍ୟ ଶୃଙ୍ଖଳିତ ହୁଏ, ଆଉ ସେ ସମାଜଟା ମଧ୍ୟ ସୁସ୍ଥ ସବଳ ହୁଏ। ଆମର ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ଭାଇ ମୋଦି ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ହେଲେ, ଏବଂ ଏହି ଯୋଗ ଦିବସ ପାଇଁ ମିଳିତ ଜାତିସଂଘରେ ଆଗ୍ରହ ରଖାଗଲା, ସଙ୍ଗେ ସଙ୍ଗେ ମିଳିତ ଜାତିସଂଘରେ ଥିବା ଶତାଧିକ ଦେଶ ଏକଜୁଟ ହୋଇକରି କହିଲେ ଯେ ହଁ, ଏ ଯୋଗର ଆବଶ୍ୟକତା ଅଛି ସାରା ବିଶ୍ୱ ପାଇଁ, ମାନବ ସମାଜ ପାଇଁ। ତେଣୁକରି ଏଇଟା ଜୁନ 21 ତାରିଖକୁ ଯୋଗ ଦିବସରେ ପାଳନ କରାଗଲା। ଏହି ବର୍ଷ 10ମ ଆନ୍ତର୍ଜାତିକ ଯୋଗ ଦିବସ ଆମେ ପାଳନ କରୁଛୁ।
3: ମୋ ନାଁ ହେଉଛି ବ୍ରଜକିଶୋର ଓଝା, ଆଡ଼ିସନାଲ ମ୍ୟାନେଜିଂ ଟ୍ରଷ୍ଟି ବା ମୁଖ୍ୟ ଟ୍ରଷ୍ଟି, ଗାୟତ୍ରୀ ଶକ୍ତିପୀଠ, ମାଇନ ରୋଡ଼, କେନ୍ଦୁଝର। ଆନ୍ତର୍ଜାତିକ ଯୋଗ ଦିବସ କେବଳ ଯେ କେନ୍ଦୁଝରଗଡ଼ରେ ପାଳନ ହେଉଛି ଏହା ନୁହେଁ, ଏହା ସମଗ୍ର ଓଡ଼ିଶା ଏବଂ ସମଗ୍ର ବିଶ୍ୱରେ ଏହା ପାଳନ ହେଉଛି। ଆଜି ଦୀର୍ଘ 10 ବର୍ଷ ହେଲାଣି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦିଙ୍କର ଆନୁକୂଲ୍ୟରେ ଏହା ଆନ୍ତର୍ଜାତିକ ଯୋଗ ଦିବସ ରୂପେ ଖ୍ୟାତି ଅର୍ଜନ କରିଛି, ଏବଂ ତାହା ବର୍ତ୍ତମାନ ବ୍ୟାପକ ଭାବରେ ପୁରପଲ୍ଲୀ ପର୍ଯ୍ୟନ୍ତ, ଦିଲ୍ଲୀରୁ ପୁରପଲ୍ଲୀ ପର୍ଯ୍ୟନ୍ତ ବ୍ୟାପି ଯାଇଛି। ଏବଂ ଏ ଯୋଗ ଦ୍ୱାରା ମଣିଷ ସୁସ୍ଥ ଜୀବନ କିପରି ଜୀବନଯାପନ କରିବ, ତାହା ଏହାର ମୂଳ ମୁଖ୍ୟ ଉଦ୍ଦେଶ୍ୟ।
4: ମୋ ବିଭୂତିଭୂଷଣ ଦାସ, ବ୍ରାହ୍ମଣ ସମାଜ ଜଣେ ମୁଖ୍ୟ ସଭ୍ୟ। ଆନ୍ତର୍ଜାତିକ ସ୍ତରର ଯେଉଁ ଯୋଗ ଦିବସ, ଯୋଗ ହେଉଛି ମଣିଷର ଅପରିହାର୍ଯ୍ୟ ଅଙ୍ଗ, ତାକୁ ଛାଡ଼ିକି କୌଣସି ମଣିଷ ବଞ୍ଚିପାରିବେନି। ଯେକୌଣସି କାମ କରନ୍ତୁ ସେଥିରେ ଯୋଗ ହେଉଛି ଅନ୍ତର୍ଭୁକ୍ତ ରହିଥିବ। ଯୋଗ ହେଉଛି ତ ଏବେକାର ନୁହେଁ, ଯେ ଆବାହନା କାଳରୁ ସତ୍ୟ ଯୋଗରୁ ଯେତେବେଳେ ମଣିଷ ଆରମ୍ଭ ହେଲା ସୃଷ୍ଟି, ସେଦିନଠୁ ଯୋଗ ଆରମ୍ଭ ହୋଇଛି, ଏବଂ ଯୋଗକୁ ସଂସ୍କାର ହେଇକା ବର୍ତ୍ତମାନ ଏ ଯେଉଁ ଆଧୁନିକ ମଣିଷ ସବୁ କର୍ମ ଭିତରେ ଯୋଗଟାକୁ ପ୍ରାଧାନ୍ୟ ଦେଉଛନ୍ତି। ଯୋଗ ନଥିଲେ କିଛି ହେଇପାରିବନି। ତ ଆସନ୍ତୁ ଏ ଯୋଗ ଦିବସରେ ଆମେ ସମସ୍ତେ ଯୋଗ କରିବା, ନିଜକୁ ସୁସ୍ଥ ରଖିବା, ସମାଜକୁ ସୁସ୍ଥ ରଖିବା। ତାପରେ ବର୍ତ୍ତମାନ ଦେଖା ହେଉଛି ଆୟୁର୍ବେଦିକ, ଏଲୋପାଥିକ, ହୋମିଓପାଥି ସମ୍ପୂର୍ଣ୍ଣ ଫେଲ ମାରୁଛି। ମଣିଷ ବେସାରା ହେଇକି ନିରାଶ ଏବଂ ରକ୍ଷମାନ ଜଗଦୀଶ୍ୱର କହି ଯୋଗକୁ ଆପଣେଇଛି। ଆପଣଙ୍କ ଯେଉଁ ବନସ୍ପତି ଔଷଧୀୟ ଗୁଣକୁ ସେମାନେ ଆପଣାଉଛନ୍ତି, ଏବଂ ଯୋଗ ତା ସହିତ ଆଟାଚ୍ କରିଲେ ମଣିଷ ବହୁତ ଭଲ ହେଇଛନ୍ତି। ଆପଣ ଉଦାହରଣ ସ୍ୱରୂପ ଗୋଟେ ପୋଲିସ ବାବୁ ଆମର ପାଲିସେସରେ ହେଇଥିଲେ, ତାକୁ 3 ଜଣ ଲୋକ ଧରି ତାକୁ ଚଲାଉଥିଲେ, ସେ ଆଜି ବର୍ତ୍ତମାନ ସୁସ୍ଥ ସଳ ଭାବରେ ଦୌଡ଼ୁଛି 6 ମାସ ଭିତରେ। ୟାଠୁ ବଡ଼ ଉଦାହରଣ କିଛି ନାହିଁ।
5: ସାରା ବିଶ୍ୱକୁ ଯୋଗର ଯେଉଁ ଦାନ, ଇଏ ଭାରତର ଦାନ, ଇଏ ଭାରତୀୟଙ୍କର ଦାନ। ତେଣୁ ଭାରତ ଯେଉଁ ବିଶ୍ୱଗୁରୁ ଥିଲା, ଇଏ ତାର ଇଏ ନମୁନା, ଇଏ ନିଦର୍ଶନ, ଇଏ ସାରା ବିଶ୍ୱରେ ହିଁ କେବଳ ମାର୍ଗଦର୍ଶନ ଦେଇକି କରିପାରିବ, ଭାରତ ମାର୍ଗଦର୍ଶନ କରିପାରିବ। ଆଉ ଯୋଗ ଦ୍ୱାରା ସାରା ବିଶ୍ୱକୁ ସୁସ୍ଥ ଏବଂ ନିରୋଗୀ ରହିବା ପାଇଁ ଯେଉଁ ବସୁଧୈବ କୁଟୁମ୍ବକ ଯେଉଁ ଭାବନା, ଏଇଟା ହିଁ ତାର କରିବ। ତେଣୁ ମାନନୀୟ ମୋଦିଜୀ 2014 ଆରମ୍ଭ କରିଥିଲେ, ଆଜି ସାରା ବିଶ୍ୱରେ ଚାରିଆଡ଼େ ଇଏ ପ୍ରସାର ଲାଭ କରିଛି, ଆଉ ସାରା ବିଶ୍ୱ ତାକୁ ଆକ୍ସେପ୍ଟ କରିଛନ୍ତି। ଆଉ ମାନନୀୟ ମୋଦିଜୀ ଆଜି ବିଶ୍ୱକୁ ତାରଣକର୍ତ୍ତା ହିସାବରେ ମଧ୍ୟ ଆଜି ଲୋକ ଦେଖୁଛନ୍ତି।

0: ବର୍ତ୍ତମାନ ଆରମ୍ଭ ହୋଇଯାଇଛି ବର୍ଷା ଦିନ। ଏହି ବର୍ଷା ଦିନ ଆସିଲେ ସାଧାରଣତଃ ଆମ ଶରୀର ଟିକେ ଅସୁସ୍ଥ ରହେ। ଅସୁସ୍ଥ ରହେ କହିଲେ ଆମକୁ ଥଣ୍ଡା ହୁଏ, କାଶ କଫ ଏସବୁ ହୁଏ। ଆମ ଶରୀର ସଂକ୍ରମିତ ହୋଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରେ, ଜ୍ୱର ମଧ୍ୟ ହୁଏ, ଏପରିକି ତରଳ ଝାଡ଼ା ମଧ୍ୟ ହୋଇଥାଏ। ଏହି ବର୍ଷା ଦିନରେ ଆମର କି କି ପ୍ରକାରର ସଂକ୍ରମଣର ଆଶଙ୍କା ରହିଛି ଏବଂ ରୋଗର ଆଶଙ୍କା ରହିଛି?
1: ବର୍ତ୍ତମାନ ଆମର ଯେଉଁ ଗାଁ ଗହଳରେ ଦେଖାଯାଉଥିବା ସମସ୍ୟା ଭିତରୁ ଆମେ କେତେଗୁଡ଼ିଏ ଆଲୋଚନା କରିବା, ଯେଉଁଥିରେ ପ୍ରଧାନ ଆମର କାର୍ଯ୍ୟକ୍ରମ ହେବ ଲୋକଙ୍କୁ ଆମେ କେମିତି ସଚେତନ କରିବା, ସଚେତନ କରି ସେମାନଙ୍କୁ ଏଥିରୁ ରକ୍ଷା କରିବା। ପ୍ରଥମ କାର୍ଯ୍ୟ ହେଲା ଆମର ମ୍ୟାଲେରିଆ। ମ୍ୟାଲେରିଆ ଆମର ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ଯେଉଁଟା ଅଛି, WHO କହନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା, ସେହି ସଂସ୍ଥାରେ ଆମର ମାନଚିତ୍ରରେ ଆମର ତେଲକୋଇ, ସେପଟେ ପାଲଗଡ଼ା, ଏପଟେ ବାଉଁଶପାଳ, ଯୋଡ଼ା, ଏ ଏରିଆ ଗୋଟେ ବେଲ୍ଟରେ ଏ ମ୍ୟାଲେରିଆ ପ୍ରବଣ ଏରିଆ ବୋଲି ଚିହ୍ନିତ କରାଯାଇଥିଲା, ଅଛି ବର୍ତ୍ତମାନ ବି ଅଛି। ଏ ଲୋକମାନଙ୍କୁ ବର୍ତ୍ତମାନ ଦେଖାଯାଇଛି, ଯେତେବେଳେ ଗାଁ ଗହଳରେ ଆମେ ସର୍ଭେ କରୁଥିଲୁ ସେତେବେଳେ ଦେଖାଯାଇଛି 60%-70% ପର୍ଯ୍ୟନ୍ତ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୁଅନ୍ତି। ସେଇଟା ମ୍ୟାଲେରିଆ ଦୁଇ ପ୍ରକାର, ଗୋଟେ ଫାଲ୍ସିଫେରମ୍ ମ୍ୟାଲେରିଆ, ଗୋଟେ ଭାଇଭାକ୍ସ ମ୍ୟାଲେରିଆ। ଏଇ ଭାଇଭାକ୍ସ ମ୍ୟାଲେରିଆଟା ସହର ବଜାର ଜାଗାରେ ମିଳେ, କିନ୍ତୁ ଜଙ୍ଗଲ ଏରିଆରେ ବାସ କରୁଥିବା ଅଧିବାସୀମାନେ ସେମାନଙ୍କର ଫାଲ୍ସିଫେରମ୍ ମ୍ୟାଲେରିଆ ବେଶୀ ହୁଏ। ଏହି ମ୍ୟାଲେରିଆରୁ ଆମେ କେମିତି ରକ୍ଷା ପାଇବା ସେଥିପାଇଁ ମୁଁ କହିବି, ବର୍ତ୍ତମାନ ଯେଉଁ ଯେଉଁ ଜାଗାରେ ଜ୍ୱର ହେଉଛି ଆମର ସବୁ ଜାଗାରେ ପ୍ରାୟ ଡାକ୍ତରଖାନାରେ ଆଶା ଦିଦି ଆଉ ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ସମସ୍ତେ ପ୍ରାୟ ଅଛନ୍ତି, ତେଣୁ ତାଙ୍କୁ ସବୁ ପ୍ରକାର ଟ୍ରେନିଂ ଦିଆହେଇଛି। ସେମାନେ ଯେତେ ଯାହା ହେଲେ ବି ସେ ସାଙ୍ଗେ ସାଙ୍ଗେ ଯାଇ ରକ୍ତ ପରୀକ୍ଷା କରିକିରି ଦେଖିଦେବେ ଏବଂ ତାଙ୍କ ପାଖରେ ଦିଆଯାଇଛି ସବୁ ପ୍ରକାର ବଟିକା ଆଉ ଇଞ୍ଜେକ୍ସନ୍। ସେମାନେ ଇଞ୍ଜେକ୍ସନ୍ ନଦେଲେ ବି ବଟିକା ଦେଇକିରି ଭଲ କରିବା ପାଇଁ ଚେଷ୍ଟା କରିବେ। ଯଦି କିଛି ଅସୁବିଧା ହେଲା ସାଙ୍ଗେ ସାଙ୍ଗେ ସେମାନେ ଡାକ୍ତରଙ୍କୁ ପରାମର୍ଶ କରିବେ। ଏ ହେଲା ମ୍ୟାଲେରିଆ ପାଇଁ। ଆଉ ଯେଉଁ ସରକାର ଯେଉଁ ଜିନିଷ ସବୁ ଦେଇଛି ମେଡିକେଟେଡ୍ ମଶାରୀ, ତାକୁ ଗାଁ ଗହଳରେ ସବୁ ଲୋକଙ୍କୁ ଯେତିକି ବଣ୍ଟା ଯାଇଛି ତାଙ୍କୁ ସେମାନେ କେମିତି ଉପଯୁକ୍ତ ଭାବରେ ବ୍ୟବହାର କରିବେ ସେ କଥା ତାଙ୍କୁ କୁହାଯାଇଛି। ଯେତେବେଳେ ମ୍ୟାଲେରିଆ ରୋଗରେ ଜଣେ ରୋଗୀ ଆକ୍ରାନ୍ତ ହେଲା ସେତେବେଳେ ତା'ର ଟେମ୍ପରେଚର୍ ବା ଦେହରେ ଉତ୍ତାପ ଶକ୍ତି ବଢ଼ିଯାଏ, 103-104 ଡିଗ୍ରୀ ପର୍ଯ୍ୟନ୍ତ ହୁଏ ଫାରେନହାଇଟ୍। ତାପରେ ତା'ର ବାନ୍ତି ହୁଏ, ମୁଣ୍ଡ ବୁଲାଏ ଏବଂ ସେ ଜ୍ୱରରେ ତା'ର ପରିସ୍ରା ବି କମିଯାଏ, ଦେହରେ ପରିସ୍ରା ବି ହୁଏନି। ସେତେବେଳେ ସେ ମାନେ ଯେଉଁ ମସ୍ତିଷ୍କ, ଯେଉଁ ବ୍ରେନ୍ ମ୍ୟାଲେରିଆ ବା ମସ୍ତିଷ୍କ ମ୍ୟାଲେରିଆ ଯାହାକୁ କହନ୍ତି, ସେଥିରେ ସେ ଆକ୍ରାନ୍ତ ହେବାକୁ ଯାଉଛି। ତଥାପି ଲୋକମାନେ କ'ଣ କରନ୍ତି, ସେତେବେଳେ ଆଉ ନ ଆସିକିରି ଡାକ୍ତରଖାନା ଗୁଣିଗାରେଡ଼ିକୁ ଦେଖେଇ ବହୁତ ସମୟ ଅତିବାହିତ କରିଦିଅନ୍ତି, ଯାହାଫଳରେ ଯେତେବେଳେ ଦେଖନ୍ତି ଆଉ କୌଣସି ପ୍ରକାର ଗାଁରେ ଚିକିତ୍ସା କଲେ ହେବ ନାହିଁ ସେତେବେଳେ ଡାକ୍ତରଖାନାକୁ ସେମାନେ ଆସନ୍ତି, ଆଉ ସେଇ ମୁହୂର୍ତ୍ତରେ ଆମେ ବହୁତ ଅସୁବିଧାରେ ପଡ଼ୁ ଆଉ ସେତେବେଳେ ବଞ୍ଚିବା ପାଇଁ କଷ୍ଟ ହୋଇଯାଏ ରୋଗୀକି। ଶେଷରେ ସେମାନେ କ'ଣ କରୁନା, ଡାକ୍ତରଖାନା ଯାଇଥିଲୁ ଆମର କିଛି କାର୍ଯ୍ୟ ହେଲା ନାହିଁ। କିନ୍ତୁ ବର୍ତ୍ତମାନ ତ ସରକାର ନିରାମୟ ଯୋଜନାରେ ସବୁ ପ୍ରକାର ମେଡ଼ିସିନ୍ ଆଉ କିଣିବାକୁ ପଡ଼ୁନି, ଯାହା ବି ଦିଆହେଉଛି ଭଲ ଭଲ ଔଷଧ, ଆଣ୍ଟିବାୟୋଟିକ୍ସ, ଇଞ୍ଜେକ୍ସନ୍ ସବୁ ପ୍ରକାର ମ୍ୟାଲେରିଆରେ ଆଭେଲେବୁଲ୍ ଅଛି। ଉପଯୁକ୍ତ ପରିମାଣରେ ନଥିଲେ ମଧ୍ୟ ତଥାପି ଏହିସବୁ ରୋଗ ପାଇଁ ଅଛି, ତେଣୁ ସମସ୍ତଙ୍କୁ ଅନୁରୋଧ ସେମାନେ ଶୀଘ୍ର ଯାଇକରି ଯେତେବେଳେ ଆଉ ଗାଁ ଗହଳରେ ଡେରି ନକରି ଗୁଣିଆଗାରେଡ଼ି କରି ସେମାନେ ଶୀଘ୍ର ହସ୍ପିଟାଲରେ ଯାଇ ଡାକ୍ତରଙ୍କୁ ଦେଖାନ୍ତୁ, ପରାମର୍ଶ ନିଅନ୍ତୁ।
0: ସେ ମଶାରୀକୁ ବେଳେବେଳେ ଧୋଇ ଦେଉଛନ୍ତି ଲୋକମାନେ?
1: ନା, ସେଇଟା ବହୁତ ଅସୁବିଧା କଥା, କାରଣ ମେଡ଼ିକେଟେଡ଼୍ ମଶାରୀ ସେଇଟା ତା ଧୋଇଦେଲେ ତା'ର ଗୁଣ ନଷ୍ଟ ହୋଇଯାଏ, ତେଣୁ ସେ ସାଦା ମଶାରୀ ହୋଇଯାଏ। ତେଣୁ ମଶା ରିପେଲିଂ ଆକ୍ସନ୍ ଗୋଟେ ଔଷଧ ଅଛି, ସେଇଟା ତା ଦେହରେ ଛିଞ୍ଚା ହୋଇଥାଏ ବା ବୁଡ଼ା ଯାଇକରି ସେଇଟା ଶୁଖା ହୋଇଥାଏ, ତେଣୁ ସେ ମଶାରୀକି କେବେ ହେଲେ ଧୋଇବେ ନାହିଁ। ସାଧାରଣତଃ ସେଇ ମଶାରୀକି ରେଗୁଲାର ବ୍ୟବହାର କଲେ ମଶା ସେ ପାଖାପାଖି ରୁମ୍ରେ ସେ ମଶାରୀ ପର୍ଯ୍ୟନ୍ତ ବି ଆସିପାରିବନି, ତା'ର ଗୋଟେ ବାସ୍ନାରେ ସେ କିଛି କ୍ଷତି କରେନି, ସେ କ୍ଷତିକାରକ ନୁହେଁ। ତେଣୁ ସେ ଯେଉଁ ପରୀକ୍ଷା କରି ବହୁତ ବାର ପରୀକ୍ଷା କରି ଦେଖାଯାଇଛି ସେଇ ଔଷଧ ଯେଉଁଟା ଛିଞ୍ଚନ କରାହେଇଛି ତା ଦେହରେ, ଆମ ସ୍ୱାସ୍ଥ୍ୟ ପାଇଁ ସେଇଟା କିଛି କ୍ଷତିକାରକ ନୁହେଁ। ଇଡ଼ିସ୍ ମସ୍କୁଟୋ ବୋଲି ଗୋଟେ ମଶା ଅଛି, ସେ ଇଡ଼ିସ୍ ମସ୍କୁଟୋ ଦ୍ୱାରା ହିଁ ଡେଙ୍ଗୁ ରୋଗ ବ୍ୟାପେ। ସେ ସାଧାରଣତଃ ଆମ ଏ କେନ୍ଦୁଝର ଜିଲ୍ଲାରେ ଦେଖାଯାଉନଥିଲା, କିନ୍ତୁ ଏବେ ଦେଖାଯାଉଛି ଅନୁଗୁଳ, କେନ୍ଦୁଝର, ରାଉରକେଲା ଏଥିରେ ଡେଙ୍ଗୁ ହେଉଛି, ପ୍ରବଳ ଭାବରେ ବ୍ୟାପୁଛି। ସେ ମଶା ଆମର ଏଠି ରହିବାର ତା'ର ଉପଯୁକ୍ତ ଜଳବାୟୁ ନାହିଁ, ସେ ରହେ କେବଳ ବିହାର ଓ ଉତ୍ତରପ୍ରଦେଶରେ। କିନ୍ତୁ ଲୋକମାନେ ଯେତେବେଳେ ଆସୁଛନ୍ତି ସେପଟୁ ଏପଟ କାମ କରିବା ପାଇଁ କିମ୍ବା ଆମ ପଟ ଲୋକ ଯାଇକରି ସେପଟରେ କିଛି କାମଦାମ କରିକି ଘରକୁ ଫେରି ଆସୁଛନ୍ତି, ସେମାନେ ରକ୍ତରେ ମଶା କାମୁଡ଼ିଲା ପରେ ଏଠି ଆସିକରି ସେମାନେ ପୀଡ଼ିତ ହେଉଛନ୍ତି। ସାଧାରଣତଃ ଇଡ଼ିସ୍ ମସ୍କୁଟୋର ଜଳବାୟୁ ଆମ ଓଡ଼ିଶାରେ ଏପଟେ ନାହିଁ, ତଥାପି ଆମ କେନ୍ଦୁଝର ଜିଲ୍ଲାରେ ନିଶ୍ଚୟ ବର୍ଷକୁ 7-8 କି 10 ପର୍ଯ୍ୟନ୍ତ ଡେଙ୍ଗୁ ବାହାରୁଛନ୍ତି ପରୀକ୍ଷା କଲେ। ତେଣୁ ତାର ପରୀକ୍ଷା ପାଇଁ ଆମର ଏଠି ହେଡ଼କ୍ୱାର୍ଟର ହସ୍ପିଟାଲ କିମ୍ବା କୌଣସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସେଇଥିରେ ସେଗୁଡ଼ା ରକ୍ତ ପରୀକ୍ଷା କରି ସାଙ୍ଗେ ସାଙ୍ଗେ ରୋଗୀକି ଚିକିତ୍ସା କରାଯାଏ। ଏହାର ଲକ୍ଷଣ ହେଲା ଡେଙ୍ଗୁର ହାଇ ଫିଭର ହେବ, ମାନେ ଉତ୍ତାପ ରହିବ ଦେହରେ, ଏବଂ ତା ସାଙ୍ଗରେ ବାନ୍ତି ହେବ, ମୁଣ୍ଡ ବୁଲେଇବ, ରକ୍ତରେ ପ୍ଲେଟଲେଟ୍ ବୋଲି ଯେଉଁ ଗୋଟେ ଅଛି ସେଇଟା କମିଯାଏ, ବହୁତ କମିଗଲେ ରୋଗୀ ଆଉ ନିସ୍ତେଜ ହେଇଯାଏ, ଆଉ ଚାଲି ବୁଲି କରିପାରେ ନା
0: ପାରିବନି।
1: ଅନ୍ୟରେ ମ୍ୟାଲେରିଆରେ ଏତେ ହୁଏ ନାହିଁ, ୟା ଦେହରେ ପ୍ଲେଟଲେଟ୍ କାଉଣ୍ଟଟା ଏକଦମ କମି ଆସେ, 60-70 ହଜାର ପର୍ଯ୍ୟନ୍ତ ଆସେ, ସେଇଟା 2-3 ଲକ୍ଷ ଭିତରେ ରହିଲେ ଭଲ
0: ଆଜ୍ଞା।
1: ତେଣୁ ସେଇ ଅବସ୍ଥାକୁ ଯେତେବେଳେ ଆସିଯାଏ ରୋଗୀକି ବଞ୍ଚାଇବା ଆମକୁ କଷ୍ଟ ହେଇଯାଏ। ତେଣୁ ଡେଙ୍ଗୁ ଫିଭର ହେଲା ମାନେ ବା ମ୍ୟାଲେରିଆ ହେଲା ମାନେ ଆମେ ଡେଙ୍ଗୁର ପରୀକ୍ଷାଟା ବି କରାଇ ନେବା କଥା।
0: ତେଣୁ ସତର୍କତା ହିଁ ବଡ଼ ଉପାୟ, ତେଣୁ ଆମେ ସଚେତନ ହେବା, ସତର୍କ ହେଇକି ଆମେ ରହିବା। ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣମାନଙ୍କଠାରୁ ବିଦାୟ ନେଉଛୁ। ନମସ୍କାର।

ପ୍ରଚାର କଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ଉପସ୍ଥାପନାରେ ଥିଲେ ସତ୍ୟଜିତ ସାମନ୍ତରାୟ ଏବଂ ପ୍ରଯୋଜନା କରିଥିଲେ ଅନିତା ତିର୍କୀ। ଆକାଶବାଣୀ କେନ୍ଦୁଝର।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ 10:00। କାର୍ଯ୍ୟକ୍ରମ ପରିସରକୁ ଯିବା ଆଗରୁ ପ୍ରଥମେ ଶୁଣି ନିଅନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି।

କିଛି କ୍ଷଣରେ ଶୁଣିପାରିବେ କଥା ଗୀତର ଅଞ୍ଜଳି ଗୀତାଞ୍ଜଳି। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର ଆଜି ଶୁଣିପାରିବେ 1312 ଅଧ୍ୟାୟ ପୂର୍ବାହ୍ନ 10:30। ଆଜି ଦିନ 1:20 ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଆଜି ସନ୍ଧ୍ୟା 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଚାର କରିବୁ। ପରେ ପରେ ଯୁବ ଶ୍ରୋତାଙ୍କ ନିମନ୍ତେ କାର୍ଯ୍ୟକ୍ରମ ଯୁବବାଣୀ 5:30। ଆଜି ସନ୍ଧ୍ୟା 6:00 ପୁଣି ଥରେ ଶୁଣିପାରିବେ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ସନ୍ଧ୍ୟା 6:02 ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ, ଏଥିରେ ଜୁଆଙ୍ଗ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ କାର୍ତ୍ତିକ ଜୁଆଙ୍ଗ ଏବଂ ସାଥୀ କଳାକାର। ଆଜି ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ ଉଦୟ ଭାରତ 6:30। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ। ଆମ ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆଜି ରାତି 7:30। ପରେ ପରେ ଚଳଚ୍ଚିତ୍ର ଗୀତ ରାତି 8:00 ଏବଂ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ଆଜି ରାତି 8:15। ରାତି 10:00 ପ୍ରଚାର କରିବୁ ଲୋକଗୀତ ଏବଂ ରାତି 10:30 ସିନେ ତରଙ୍ଗ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:02, ସମୟ ଗୀତାଞ୍ଜଳିର, ପ୍ରଯୋଜନା ଅନିତା ତିର୍କୀ।

ବନ୍ଧୁ, ମଣିଷ ସୁସ୍ଥ ସବଳ ଶରୀର ସହିତ ଯେବେ ସୁସ୍ଥ ମନର ବି ଅଧିକାରୀ ହୋଇଥାଏ, ସେତେବେଳେ ସେ ଅସୀମ କ୍ଷମତାର ଅଧିକାରୀ ହୋଇଥାଏ। କାହିଁକିନା ଏମିତି କ୍ଷେତ୍ରରେ ମଣିଷ ଅସୀମ ଆତ୍ମବିଶ୍ୱାସର ଅଧିକାରୀ ହୋଇଥାଏ। ତେଣୁ ସେ ଯେକୌଣସି ଲକ୍ଷ୍ୟ ସ୍ଥିର କରେ, ସେଠି ପହଞ୍ଚିବାରେ ସେ ଅବଶ୍ୟ ସଫଳ ହୋଇଥାଏ। ହଁ, ଦୁଇଟି ଜିନିଷ ଜରୁରୀ ହୋଇଥାଏ, ଦୃଢ଼ ଇଚ୍ଛାଶକ୍ତି ଏବଂ ଅଦମ୍ୟ ନିଷ୍ଠା। ସେଥିପାଇଁ ଏକସଙ୍ଗେ ସୁସ୍ଥ ଶରୀର ଓ ମନର ଅଧିକାରୀ ହେବାକୁ ହେଲେ ଆମ ଜୀବନରେ ଯୋଗର ଭୂମିକା ବେଶ ତାତ୍ପର୍ଯ୍ୟପୂର୍ଣ୍ଣ। ଏ କଥାର ଗୁରୁତ୍ୱକୁ ଆପଣ ସେତେବେଳେ ବୁଝିପାରିବେ ଯେତେବେଳେ ଯୋଗକୁ ନିଜ ଜୀବନରେ ସାମିଲ କରିବେ। କାହିଁକିନା ଏ କଥା କେବଳ କହିବା ଶୁଣିବାରେ କିଛି ମୂଲ୍ୟ ନଥାଏ, ଯୋଗ ଅଭ୍ୟାସ କରିବାକୁ ପଡ଼ିଥାଏ। ତେବେ ଯାଇ ବୁଝିପାରିବେ ସୁସ୍ଥ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମ ଜୀବନରେ ଯୋଗର ଭୂମିକା କ'ଣ ଓ କେତେ। ଆମ ଜୀବନରେ ଯୋଗର ଭୂମିକା ସମ୍ପର୍କରେ ଆଗକୁ ଆଉ କିଛି କଥା ବଢ଼ିବା ସଙ୍ଗୀତର ମଧୁର ଧୂନ୍ ସାଥିରେ, ଆପଣଙ୍କ ରେଡ଼ିଓ ସାଥୀ ପ୍ରମୋଦିନୀ ସାଥିରେ। ନମସ୍କାର।

ବନ୍ଧୁ, ଯୋଗ ଏକ କଳାତ୍ମକ ପଦ୍ଧତି ଯାହା ଆମର ଅଖଣ୍ଡ ଭାରତବର୍ଷର ପ୍ରାଚୀନ ପରମ୍ପରାର ଗୋଟିଏ ଅମୂଲ୍ୟତମ ଉପହାର ଆମ ପାଇଁ। ପାଖାପାଖି 5000 ବର୍ଷ ପୁରୁଣା ଏ ପରମ୍ପରା। ଆଗରୁ ଯେଉଁଠି ଋଷି ମୁନି ସାଧୁ ମହାତ୍ମାମାନଙ୍କର ଦିନଚର୍ଯ୍ୟାର ଇଏ ମୁଖ୍ୟ ଅଙ୍ଗ ପରିଥିଲା, ଆଜି କିନ୍ତୁ ଉପଭୋଗବାଦୀ ମଣିଷ ପାଇଁ ଇଏ କେବଳ ବିକଳ୍ପ ପଦ୍ଧତି ରୂପେ ରହିଯାଇଛି। ତଥାପି ଆମେ ଏବେ ଦେଖୁଛନ୍ତି କିଛି ସାଧୁ ମହାତ୍ମା ଯୋଗ ଗୁରୁଙ୍କ ଆପ୍ରାଣ ଉଦ୍ୟମ ଅଦମ୍ୟ ନିଷ୍ଠା ବଳରେ ଯୋଗ ଆସନ ଏବଂ ପ୍ରାଣାୟାମକୁ ସାଧାରଣ ଲୋକଙ୍କ ଜୀବନରେ ପ୍ରଚଳିତ କରିବାର ପ୍ରୟାସ ଜୋର ଧରିଛି। ସେମାନେ କେବଳ ଆମ ଭାରତବର୍ଷରେ ନୁହେଁ, ବରଂ ବିଶ୍ୱର ବିଭିନ୍ନ ସ୍ଥାନମାନଙ୍କରେ ଯୋଗ ଶିବିର ସ୍ଥାପନା କରି ନିଜେ ଯୋଗାସନ ପ୍ରାଣାୟାମ କରି ଲୋକଙ୍କୁ ଏହାର ସଠିକ୍ ଭାବରେ କରିବାର କୌଶଳ ଶିଖାଉଛନ୍ତି। ତା ସହ ଏହାର ଅଭ୍ୟାସ ବଳରେ ଆମେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ତରରେ କେତେ ଲାଭବାନ ହୁଅନ୍ତି ସେ ବିଷୟରେ ମଧ୍ୟ ଲୋକଙ୍କୁ ବୁଝାଇବା ପାଇଁ ଶତ ଚେଷ୍ଟା ଜାରି ରଖିଛନ୍ତି। ଯେଉଁମାନଙ୍କ ପାଇଁ ଭାରତ ବିଶ୍ୱ ଦରବାରରେ ଯୋଗ ଗୁରୁ ହେବାର ଗୌରବ ଅର୍ଜନ କରିପାରିଛି।

0: ଦଶ ଲକ୍ଷର ଲଟେରି ମତେ ୱାଓ
1: ହସିଲା।
2: ନକଲି ଅଫର୍ସ ପ୍ରତି ସାବଧାନ।
3: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
6: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
5: କନକ ଜୁଏଲାରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
7: ବନ୍ଧୁ, ଗୋଟେ ବଡ କଥା ହେଲା, ଯୋଗ ପ୍ରକୃତରେ କୌଣସି ଧର୍ମ ଆଧାରିତ ନୁହେଁ। ଇଏ ବଞ୍ଚିବାର ଗୋଟିଏ କଳା, ଯାହାର ଲକ୍ଷ୍ୟ ହେଲା ସୁସ୍ଥ ଶରୀରରେ ସୁସ୍ଥ ମନଟିଏ। ହେଲେ ଆଜିର ଧାଁ ଦୌଡ଼ ଜୀବନଶୈଳୀ, ତା ଉପରେ ପ୍ରବଳ ଭୋଗ ଉପଭୋଗର ଲାଳସା ଜୀବନକୁ ଅତି ପ୍ରଭାବିତ କରି ରଖିଛି। ଜୀବନରେ ଆସୁଥିବା ସମସ୍ୟା, ପ୍ରତିବନ୍ଧକ, ଆହ୍ୱାନପୂର୍ଣ୍ଣ ପରିସ୍ଥିତି, ଅନ୍ୟମାନଙ୍କର ପ୍ରତିକୂଳ ବ୍ୟବହାର, ମନ୍ତବ୍ୟ ଆମ ମନକୁ ବିଚଳିତ କରିପକାଏ, ଯାହା ଆମକୁ ଅତି ସହଜରେ ମାନସିକ ତଥା ଶାରୀରିକ ଭାବରେ ବିକାରଗ୍ରସ୍ତ କରିପକାଏ। ତେଣୁ ଏସବୁ ପ୍ରତିକୂଳତା ଯେମିତି ଆମକୁ ଅତି ପ୍ରଭାବିତ ନ କରେ, ତା'ର ପ୍ରବନ୍ଧନ ଏହି ଯୋଗ ହିଁ କରିଥାଏ। ଶରୀର, ମନ ଆଉ ଆତ୍ମାକୁ ନିୟନ୍ତ୍ରିତ କରିବାର ଇଏ ବେଷ୍ଟ ମେଡିସିନ୍, ମହୌଷଧି ପରି କାମ କରିଥାଏ। ମନକୁ ଶାନ୍ତ ରଖିବା ସହିତ ଶରୀରକୁ ସୁଦୃଢ଼, ମାଂସପେଶୀକୁ ମଜବୁତ, ଶ୍ୱାସକ୍ରିୟାରେ ନିୟନ୍ତ୍ରଣ, ଦୃଢ଼ ଆତ୍ମବିଶ୍ୱାସର ନିର୍ମାଣ, ଶରୀରରେ ନମନୀୟତା ମାନେ ସମ୍ପୂର୍ଣ୍ଣ ମାତ୍ରାରେ ଶାରୀରିକ ଶକ୍ତି ଓ ସ୍ୱାସ୍ଥ୍ୟ ନିର୍ମାଣରେ ସହାୟକ ହୁଏ ଯୋଗ।

ପନ୍ଥ ଯୋଗ ଆମକୁ ଦେଇଥାଏ ଚିନ୍ତାମୁକ୍ତ ପ୍ରସନ୍ନ ଏବଂ ସନ୍ତୁଷ୍ଟ ମନଟିଏ, ଯାହା ଗୋଟିଏ ସୁସ୍ଥ ମନର ଲକ୍ଷଣ। ଗୋଟିଏ ଅସୁସ୍ଥ ମନ ଅନେକ କଳୁଷିତ ଭାବନାରେ ପୂର୍ଣ୍ଣ ହୋଇଥାଏ। ଯେଉଁ ମନ ଅନ୍ୟର କଲ୍ୟାଣ ବିଷୟରେ ଚିନ୍ତା କରିପାରେ ନା, ଅନ୍ୟର କ୍ଷତି ସାଧନ କରିଥାଏ, ନିଜ ସ୍ୱାର୍ଥରେ ବଞ୍ଚିବା ଛଡ଼ା ଅନ୍ୟକୁ ସୁଖୀ ଦେଖିପାରେ ନା। ହେଲେ ଗୋଟିଏ ସୁସ୍ଥ ମନ ନିଜ ସ୍ୱାର୍ଥରେ ହିଁ ସୀମିତ ନ ରହି ପରମାର୍ଥ ତଥା ବିଶ୍ୱ କଲ୍ୟାଣ ନିମନ୍ତେ ଚିନ୍ତା କରିପାରେ। ଏ ଯୋଗର ମହାତ୍ମ୍ୟ ହିଁ ଗୋଟିଏ ନିରୋଗୀ କାୟା ସହିତ ଗୋଟିଏ ସୁସ୍ଥ ମନ ପ୍ରଦାନ କରିବା। ଏହା ହିଁ ଆମ ଭାରତୀୟ ସଂସ୍କୃତିର ସ୍ୱତନ୍ତ୍ରତା। ଆମ ଦେଶର ଋଷି ମୁନିମାନଙ୍କଠାରୁ ଚାଲିଆସିଥିବା ଏହି ଯୋଗାଭ୍ୟାସର ପରମ୍ପରା କେବଳ ବ୍ୟକ୍ତିଗତ ହୋଇ ନ ରହୁ, ଏହା ସାର୍ବଜନୀନ ହୋଇ ବିଶ୍ୱ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ହେଉ, ଏହି ଆଭିମୁଖ୍ୟ ନେଇ ଆମ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଯୋଗ ଦିବସ ପାଳନର ପ୍ରସ୍ତାବ ଦେଇଥିଲେ ଏବଂ ବିଶ୍ୱର ସମସ୍ତ ଦେଶର ସମ୍ମତିକ୍ରମେ ପ୍ରତିବର୍ଷ ଯୋଗ ଦିବସ ପାଳନ ହୋଇଆସୁଛି। ଉଦ୍ଦେଶ୍ୟଟି ହେଲା ସମସ୍ତେ ସୁଖୀ ହୁଅନ୍ତୁ, ସମସ୍ତେ ନିରାମୟ ହୁଅନ୍ତୁ। ଚାଲନ୍ତୁ ତାହେଲେ ଏହି ଆଦର୍ଶ ବାକ୍ୟକୁ ପାଥେୟ କରି ଆମେ ବି ନିଜ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବା।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣଙ୍କ ପ୍ରିୟ ଗୀତାଞ୍ଜଳି କାର୍ଯ୍ୟକ୍ରମ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:31 ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1312 ଅଧ୍ୟାୟ।

0: ଶୁଣୁଥିଲେ ବାବାଜୀ ଚରଣ ଦାସ ଏବଂ ସାଥୀ ପରିବେଷଣ କରିଥିବା ଖଞ୍ଜଣି ଭଜନ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କେନ୍ଦୁଝର ଆପଣମାନେ ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ ଦିନ 1:20 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

0: ପ୍ରଚାର କରାଯାଏ। ଏହି ପ୍ରଚାର କରିବା କାର୍ଯ୍ୟକ୍ରମରେ ଯିଏ ପ୍ରଚ୍ଛଦ ପଟରେ ରହିଛନ୍ତି ଏବଂ ପ୍ରତ୍ୟେକ ସପ୍ତାହରେ ଯିଏ ଏହି କାର୍ଯ୍ୟକ୍ରମକୁ କ'ଣ ପ୍ରସାରଣ କରାଯିବ, ତା'ର କିପରି ସଂଳାପ ରହିବ, ତା'ର କେଉଁ ଧାରା ରହିବ, ଯିଏ ସମ୍ପୂର୍ଣ୍ଣ ବିସ୍ତୃତ ଭାବରେ ଯିଏ ଏହାକୁ ତିଆରି କରିଥାନ୍ତି ସେ ହେଉଛନ୍ତି ଆମ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ବା ଡିଏମ୍ଏଫ୍ର ସିନିୟର ପ୍ରୋଜେକ୍ଟ ଅଫିସର ବା ବରିଷ୍ଠ ପ୍ରକଳ୍ପ ଅଧିକାରୀ କମ୍ୟୁନିକେସନ୍ ବା ଯୋଗାଯୋଗ ଶ୍ରୀଯୁକ୍ତ ଦେବାଶିଷ ବିଶ୍ୱାଳ ମହୋଦୟ। କେନ୍ଦୁଝର ଜିଲ୍ଲାରେ ଗତ କିଛି ବର୍ଷ ଧରି ଯେଉଁ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେଉଛି ତାହାକୁ ସେ କେବଳ ତଦାରଖ କରୁଛନ୍ତି ତା ନୁହେଁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ କିପରି ଆହୁରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିପାରିବ ତାର ମଧ୍ୟ ସେ ଦାୟିତ୍ୱ ଗ୍ରହଣ କରନ୍ତି। ଏବଂ ପ୍ରାୟତଃ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ପ୍ରଶାସନ, ଜନସାଧାରଣ, ଅନ୍ୟାନ୍ୟ ସରକାରୀ ସଂସ୍ଥା, ଲାଇନ୍ ଡିପାର୍ଟମେଣ୍ଟ, ଗଣମାଧ୍ୟମ ଏବଂ ସାଧାରଣ ବ୍ୟକ୍ତିଙ୍କ ସହ ଏକ ଯୋଗସୂତ୍ର ସ୍ଥାପନ କରିବାର ଗୁରୁଦାୟିତ୍ୱ ରହିଛି ଶ୍ରୀଯୁକ୍ତ ବିଶ୍ୱାଳଙ୍କ ଉପରେ। ଆଜି ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମରେ ଆମେ ତାଙ୍କୁ ପାଇଛନ୍ତି। ଆମର ସୌଭାଗ୍ୟର କଥା ସେ ଉପସ୍ଥିତ ଅଛନ୍ତି ଆମ କାର୍ଯ୍ୟକ୍ରମରେ। ଆମେ ଡିଏମ୍ଏଫ୍ର କିଛି କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କ ସହ ଆଲୋଚନା କରିବା ଏବଂ ଆମେ ଯେଉଁ ସଚେତନଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି ବେତାର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝରରେ, ଏହାର ବହୁ ଗ୍ରାମାଞ୍ଚଳର ଲୋକଙ୍କ ସହିତ ଏହି କାର୍ଯ୍ୟକ୍ରମ ଜଡ଼ିତ ହୋଇଛି ଏବଂ ଆମେ ମଧ୍ୟ ସୂଚନା ଆଉଥରେ ପ୍ରଦାନ କରୁଛୁ ଯେ ବର୍ତ୍ତମାନ ଆମ କେନ୍ଦୁଝର ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଜନସାଧାରଣମାନେ 100.1 FM ଏବଂ 1584 KHz ଯୋଗେ ଏହି କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଶୁଣିପାରିବା ସହିତ ଆମର ମୋବାଇଲ୍ ଆପ୍ ଗୋଟିଏ ରହିଛି ନ୍ୟୁଜ୍ ଅନ୍ ଏୟାର, ଏଥିରେ ଏୟାର କେଉଁଝର ବା ଆକାଶବାଣୀ କେନ୍ଦୁଝରରେ କ୍ଲିକ୍ କଲେ ଆମେ ବିଶ୍ୱର ଯେକୌଣସି ସ୍ଥାନରେ ଥାଇ ମଧ୍ୟ ଏହି ସମୟରେ ଆମେ ଡିଏମ୍ଏଫ୍ କାର୍ଯ୍ୟକ୍ରମ ଶୁଣିପାରିବା। ସାର୍, ଆଜିର ଏହି କାର୍ଯ୍ୟକ୍ରମରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ନମସ୍କାର।
1: ନମସ୍କାର, ଧନ୍ୟବାଦ।
0: ସାର୍, ଡିଏମ୍ଏଫ୍ର ଅନେକ ଗୁଡ଼ାଏ କାର୍ଯ୍ୟକ୍ରମ ଆମେ ଜିଲ୍ଲାବାସୀଙ୍କୁ ଭେଟି ଦେଇଛନ୍ତି ଏବଂ ଆପଣ କେନ୍ଦୁଝର ଜିଲ୍ଲାର ଡିଏମ୍ଏଫ୍ ଦାୟିତ୍ୱ ନେବା ପରେ ମଧ୍ୟ ଅନେକ ଗୁଡ଼ାଏ ନୂତନ କାର୍ଯ୍ୟକ୍ରମ ଆରମ୍ଭ ଆମେ କରିଛନ୍ତି, ଯେପରି ଆମେ ଡିଏମ୍ଏଫ୍ ଉଦ୍ୟମୀ ଏକ ନୂତନ କାର୍ଯ୍ୟକ୍ରମ କରିଛନ୍ତି, ଡିଏମ୍ଏଫ୍ ଖଣି ଶକ୍ତି ଗୋଟିଏ କାର୍ଯ୍ୟକ୍ରମ ଆମେ କରିଛନ୍ତି। ସାର୍, ଆମେ ଶ୍ରୋତାବନ୍ଧୁଙ୍କୁ ତ ସପ୍ତାହରେ ତିନି ଦିନ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ପ୍ରସାରଣ କରୁଛନ୍ତି, ତେବେ ସାର୍ ଆକାଶବାଣୀରେ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ ନେଇ ଆପଣ କ'ଣ କହିବେ?
1: ଦେଖନ୍ତୁ, ଆକାଶବାଣୀ ଯେହେତୁ ଗୋଟେ ତୃଣମୂଳ ସ୍ତରର ବେତାର ସଂସ୍ଥା, ଏଥିରେ ଲୋକଙ୍କ ପାଖରେ ପହଞ୍ଚିବାର ଏଇଟା ହେଉଛି ସବୁଠୁ ବଡ଼ ମାଧ୍ୟମ। ଯେତେ ଆପଣ ଖବରକାଗଜ କୁହନ୍ତୁ, ଖବରକାଗଜ ହେଲେ ଜଣେ ବ୍ୟକ୍ତି ଯିଏ ପଢ଼ିପାରିବନି ସେ ଖବରକାଗଜ ପଢ଼ିବନି, କିନ୍ତୁ ବେତାର ସେ ଶୁଣିପାରିବ। ତ ଯେହେତୁ ଅଲ୍ ଇଣ୍ଡିଆ ରେଡ଼ିଓ ଗୋଟେ ଭଲ ସଂସ୍ଥା, ଯେଉଁଟାକି ସରକାରୀ ସଂସ୍ଥା, ସେଥିପାଇଁ ଆମେ ଏଇ ଅଲ୍ ଇଣ୍ଡିଆ ରେଡ଼ିଓ କେନ୍ଦୁଝର ବେତାର କେନ୍ଦ୍ରକୁ ଧରିଲୁ ଯେ ଆମର ଯେଉଁ ପ୍ରୋଗ୍ରାମ ଗୁଡ଼ାକ ହେଉଛି ଲୋକଙ୍କ ହିତରେ ହେଉଛି, ସେଥିପାଇଁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଅଲ୍ ଇଣ୍ଡିଆ ରେଡ଼ିଓ କେଉଁଝରକୁ ଏଇ ପ୍ରୋଗ୍ରାମଟି କରୁଛୁ। ଏଥିରେ ଆମର ସବୁ ପ୍ରୋଗ୍ରାମ ବିଷୟରେ ଆମେ ଲୋକଙ୍କୁ ଜଣାଇବା ପାଇଁ ଚେଷ୍ଟା କରୁଛୁ।
0: ସାର୍, ଆମେ ତ ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁମାନଙ୍କୁ ଆଗରୁ ଅବଗତ କରେଇନୁ କେବେ, କିନ୍ତୁ ଆଜି ଯେହେତୁ ପ୍ରଚ୍ଛଦ ପଟର ବ୍ୟକ୍ତିଙ୍କୁ ଆମେ ମଞ୍ଚକୁ ଆଣୁଛୁ, କିପରି କାର୍ଯ୍ୟକ୍ରମର ଖସଡ଼ା ଆପଣ ପ୍ରସ୍ତୁତ କରନ୍ତି, କିପରି ଭାବରେ ଭାବନ୍ତି ଯେ ଆମେ ଏହି ସପ୍ତାହରେ ଏହି କାର୍ଯ୍ୟକ୍ରମ ନେବା, ଏହି ଲୋକମାନଙ୍କର ସାକ୍ଷାତକାର ନେବା, କିପରି ଭାବରେ ତାକୁ ସ୍କ୍ରିପ୍ଟକୁ ଆପଣ ଆପ୍ରୁଭ୍ କରିବା ଏବଂ କିପରି ଭାବରେ ଏତେ ଗୁଡ଼ାଏ ଜିନିଷ ଆପଣ କରନ୍ତି?
1: ଦେଖନ୍ତୁ, ଆମେ ପ୍ରଥମତଃ ଏଥିରେ ଗୋଟେ ପବ୍ଲିକ ରିଲେସନ୍ ଯେଉଁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ, ଧରିନିଅନ୍ତୁ ଏବେ ଆମର ଆଗକୁ ଆସୁଛି, ଆର ସପ୍ତାହ ବେଳକୁ ଆମେ ଆରମ୍ଭ କରିବୁ ଏଗ୍ରିକଲଚର ସ୍କିଲ୍ ସେକ୍ଟର ଅଫ୍ ଇଣ୍ଡିଆର ଗୋଟେ କାର୍ଯ୍ୟକ୍ରମ କୃଷି ଶକ୍ତି ନାଁରେ। ତ ସେହି ପ୍ରୋଗ୍ରାମଟା ଯେହେତୁ ଆରମ୍ଭ ହେବ ଆଉ ସେଥିରେ ଲୋକଙ୍କର ସହଭାଗିତାଟା ବିଶେଷ ଜରୁରୀ, ତ ସେଥିପାଇଁ ଆମେ ଆଗକୁ ଆଗ ସପ୍ତାହରେ ଆମେ ଆସ୍କିର କାର୍ଯ୍ୟକ୍ରମ ନେବୁ। ତ ଏଇଟା ନିହାତି ଆଗକୁ ଦରକାର ବୋଲି ଆମେ ସେଇ ଇଏଟାକୁ କରୁଛୁ ଆସ୍କି। ଯେମିତି ଧରିନିଅନ୍ତୁ, ଆପଣ ଜାଣିଥିବେ ଏବେ କେଉଁଝର ଜିଲ୍ଲାରେ ଇସ୍ପାତ କାରଖାନା ହେବା ପାଇଁ ଆସୁଛି, କେଉଁଝର ଜିଲ୍ଲାରେ ଦାଦନ ବି ଖଟିବା ପାଇଁ ବହୁତ ଲୋକ ଯାଉଛନ୍ତି। ତ ସେଇ ଦାଦନ ଖଟିବା ପାଇଁ ରୋକିବା, ତା ସାଙ୍ଗରେ ଯେଉଁ ଆଗକୁ ସ୍କିଲ୍ ଯେଉଁ କମ୍ପାନୀ ଗୁଡ଼ାକ ଆସୁଛି, ଷ୍ଟିଲ୍ କମ୍ପାନୀ ଗୁଡ଼ାକ, ସେମାନଙ୍କ ପାଇଁ ଗୋଟେ ଲୋକ ଶକ୍ତି ପ୍ରିପେୟାର କରିବା, ଯେଉଁମାନେ କି ସ୍କିଲ୍ ଲେବର। ତ ସେଥିପାଇଁ ଆମେ SCMS ଯେଉଁ ସ୍କିଲ୍ କାଉନସିଲ୍ ଅଫ୍ ମାଇନିଂ ସେକ୍ଟର ସେଇଟା କରିଥିଲୁ। ତ ସେ ପ୍ରୋଗ୍ରାମରେ ଯେହେତୁ ସେମାନେ ଗାଁରେ ଯାଇକି ଗାଁରେ ସଭା କରୁଛନ୍ତି, ତ ତାଙ୍କୁ ଯେତେବେଳେ ସହଯୋଗ ଦରକାର ପଡ଼ୁଛି, ସେମାନେ ତ କାମ କରୁଛନ୍ତି ଆମଠୁ DMF ର ଫଣ୍ଡିଂରେ ସେମାନେ କାମ କରୁଛନ୍ତି, କିନ୍ତୁ ତାଙ୍କୁ ଯେତେବେଳେ ଏକ୍ସଟର୍ନାଲ୍ ସପୋର୍ଟ ଦରକାର ହେଉଛି, ସେଇ ଟାଇମ୍ରେ ଆମେ ରେଡ଼ିଓ ପ୍ରୋଗ୍ରାମ୍କୁ ଧରୁଛୁ ଯେ ଏଇ ସପ୍ତାହରେ ଏଇ ପ୍ରୋଗ୍ରାମ୍ଟା ହେଲେ ଆମର ସେଇ ଯେଉଁ ପ୍ରୋଜେକ୍ଟଟା ଚାଲୁଛି ସେଇ ପ୍ରକଳ୍ପକୁ ଆମେ ଅଧିକା ଫଳପ୍ରଦ କରିପାରିବୁ। ତ ସେଥିପାଇଁ ସେହି ଅନୁସାରେ ଦେଖିକି ଧରିନିଅନ୍ତୁ ଏବେ ଆମ ପାଖରେ ମା ଗୃହ ଚାଲୁଛି, ମା ଗୃହରେ ଯେତେବେଳେ ଲୋକ ସେଠି କମୁଛନ୍ତି, ମାନେ ମହିଳାମାନେ ଯେଉଁ ଗର୍ଭବତୀ ମହିଳାମାନେ ଆସୁନାହାନ୍ତି, ସେ ଟାଇମ୍ରେ ଆମେ ସେଇ ଟାଇମ୍ରେ ଦେଖୁଛୁ ନାହିଁ ଅଲ୍ ଇଣ୍ଡିଆ ରେଡ଼ିଓର ଏଇ ପ୍ରୋଗ୍ରାମ୍ଟା ଏଇ ଟାଇମ୍ରେ ହେଲେ ଲୋକଙ୍କ ପାଖରେ ଖବରଟା ପହଞ୍ଚିବ, ସୋ ଦ୍ୟାଟ୍ ମା ଗୃହ ଗୁଡ଼ାକ ଆମେ ଯେଉଁ ଫଣ୍ଡିଂ କରୁଛୁ ସେ ଫଣ୍ଡିଂର ଫଳଟା ପାଇପାରିବେ ସେମାନେ। ତ ଏଇଭଳିଆ ଦେଖିକି ଆମେ ଧୀରେ ଧୀରେ ଯେଉଁ ମାସରେ ଯେଉଁ ପ୍ରୋଗ୍ରାମ୍ ହେବା କଥା ସେଇ ପ୍ରୋଗ୍ରାମ୍ କରୁଛୁ, ତା ସାଙ୍ଗରେ କିଛି ପ୍ରୋଗ୍ରାମ୍ ଯେମିତି ଆପଣଙ୍କର ଲାଇଭଲିହୁଡ଼ରେ ପରିବା ବିକ୍ରି କରୁଛନ୍ତି ଲୋକମାନେ, ଆମେ ତାକୁ ସହଯୋଗ କରୁଛୁ, ତ ସେଇ ପ୍ରୋଗ୍ରାମ୍ ବି କେଉଁ ଟାଇମ୍ରେ ଚାଲିବ। ଇରିଗେସନ୍ରେ ଆମର ପ୍ରୋଗ୍ରାମ୍ ଚାଲୁଛି, ଇରିଗେସନ୍ରେ ଯଦି ଖରାଦିନରେ ବି ଆମେ ପାଣି କେମିତି ଉଠେଇକି ଲୋକଙ୍କର ଚାଷ ହୋଇପାରିବ, ଦୋ ଫସଲ ହୋଇପାରିବ, ସେଇ ବିଷୟରେ ଯେଉଁ ସମୟକୁ ଦେଖିକି ସେ ଅନୁସାରେ ଆମେ ପ୍ରୋଗ୍ରାମ୍ ପ୍ଲାନିଂ କରିକି ଆପଣମାନଙ୍କୁ ଦେଉଛୁ।
0: ତେବେ ସାର୍, ଆମର ତ ଯେହେତୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏକ ଅନୁଷ୍ଠାନ ଯିଏକି ଉତ୍ସର୍ଗୀକୃତ ଭାବରେ ଲୋକଙ୍କ ପାଇଁ ବା ଖଣି ପ୍ରଭାବିତ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି, ଆମର ଜିଲ୍ଲାପାଳ ସାର୍ ତାର ଅଧ୍ୟକ୍ଷ ବା ମ୍ୟାନେଜିଂ ଟ୍ରଷ୍ଟି ଅଛନ୍ତି, ଏବଂ ଡକ୍ଟର ରୀନା ପ୍ରଧାନ ଯିଏ ଆମର ଜଣେ ସର୍ବଭାରତୀୟ ସ୍ତରର ଅଧିକାରୀ IAS ଅଫିସର, ସେ ମଧ୍ୟ ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ଅଛନ୍ତି ବା CEO ଅଛନ୍ତି, ଅନେକ ଗୁଡ଼ାଏ ବିଭିନ୍ନ ବିଭାଗ ରହିଛି, ତାକୁ ସମସ୍ତ ବିଭାଗକୁ ଯଦି ଆମେ ଫୁଲ ବୋଲି କହିବା, ତାକୁ ଏ ଫୁଲମାଳକୁ ସାର୍ ଆପଣ କେମିତି କରନ୍ତି, ସମସ୍ତଙ୍କୁ ସଂଯୋଗ କେମିତି କରନ୍ତି, କମ୍ୟୁନିକେଟ୍ କେମିତି କରନ୍ତି?
1: ଦେଖନ୍ତୁ, ଆମେ ତ ଯେହେତୁ ଗୋଟିଏ ଅଫିସରେ ସମସ୍ତେ ବସୁ, ତ ଯେତେବେଳେ CEO ମ୍ୟାଡ଼ାମ୍ କୁହନ୍ତୁ କିମ୍ବା କଲେକ୍ଟର ସାର୍ କୁହନ୍ତୁ, ଏ ଦୁଇ ଜଣ ଯେତେବେଳେ ଆମମାନଙ୍କର ରିଭ୍ୟୁ ନିଅନ୍ତି, ଏମାନେ ପ୍ରତି ସପ୍ତାହରେ ରିଭ୍ୟୁ ନିଅନ୍ତି, ପ୍ରତି ମାସରେ ରିଭ୍ୟୁ ନିଅନ୍ତି, ତ ସେଇ ରିଭ୍ୟୁ ସମୟରେ ଆମେ ଜାଣିପାରୁ ଯେ ଏଇ ନୂଆ ପ୍ରୋଜେକ୍ଟ ଆସୁଛି, ଏଇ ନୂଆ ପ୍ରୋଜେକ୍ଟରେ ଏଠି ଲୋକଙ୍କୁ ବେଶୀ ଜଣାଇବା ଦରକାର ପଡ଼ୁଛି, ତ ସେଇ ଭିତରେ ଆଉ କମ୍ୟୁନିକେସନ୍ଟା ଏମିତି ଗୋଟେ ଆପଣଙ୍କର, ଧରିନିଅନ୍ତୁ ଆପଣ ଯେକୌଣସି ଭୋଜି ଗଲେ ଯେମିତି ଆପଣଙ୍କର ଆଳୁ ପରିବାଟା ସବୁ ଜାଗାରେ ଲାଗେ, ସେମିତି କମ୍ୟୁନିକେସନ୍ଟା ସବୁ ପ୍ରୋଜେକ୍ଟ ସାଙ୍ଗରେ ଲାଗିଥାଏ। ତ ମୁଁ ସବୁ ଯେତେବେଳେ ଆମର ପ୍ରକଳ୍ପ ଅଧିକାରୀମାନେ ଅଛନ୍ତି ବିଭିନ୍ନ କ୍ଷେତ୍ରରେ, ଯେମିତି ଇନଫ୍ରାଷ୍ଟ୍ରକ୍ଚରରେ ଅଛନ୍ତି, ଏଜୁକେସନ୍ ଶିକ୍ଷା ପାଇଁ ଅଛନ୍ତି, ସ୍ୱାସ୍ଥ୍ୟ ପାଇଁ ଅଛନ୍ତି, ନ୍ୟୁଟ୍ରିସନ୍ ପାଇଁ ଅଛନ୍ତି, ବାକି ଡ୍ରିଙ୍କିଂ ୱାଟର ସାନିଟେସନ୍ ପାଇଁ ଅଛନ୍ତି, ସ୍କିଲ୍ ଡେଭଲପମେଣ୍ଟ ପାଇଁ ଅଛନ୍ତି, ଆଉ ଲାଇଭଲିହୁଡ଼ ପାଇଁ ଅଛନ୍ତି, ଇରିଗେସନ୍ ପାଇଁ ଅଛନ୍ତି। ତ ମୁଁ ସମସ୍ତଙ୍କୁ ପଚାରି ଲାଗିଥାଏ ଯେ ଆପଣମାନଙ୍କର କ'ଣ ପ୍ରୋଜେକ୍ଟ ଅଛି, କେଉଁଠି ଆପଣମାନଙ୍କୁ ଆଉ ସପୋର୍ଟ ଦରକାର ଯେଉଁଠିକି ଆପଣଙ୍କର ପ୍ରକଳ୍ପଟା ସକ୍ସେସ୍ ହୋଇପାରିବ, ତ ତା ସେଥିରେ କମ୍ୟୁନିକେସନ୍ର ଗୋଟେ ରୋଲ୍ ଥାଏ, ସେଇ ଭୂମିକାଟାକୁ ମୁଁ ସବୁବେଳେ ତୁଲାଇବା ପାଇଁ ଚେଷ୍ଟା କରେ, ଆଉ ସମସ୍ତଙ୍କ ସାଙ୍ଗରେ ମିଶିକି ତାଙ୍କର କେଉଁ ପ୍ରୋଜେକ୍ଟଟା ଏବେ ଲୋକଙ୍କ ପାଖକୁ ଯିବା ଦରକାର, ପ୍ରଚାର ପ୍ରସାର ହେବା ଦରକାର ତା'ର, ବୁଝିକି ସେ ଅନୁସାରେ ମୁଁ ତାକୁ ପ୍ଲାନିଂ କରିକି କରିଥାଏ।
0: ନିଶ୍ଚିତ ଭାବେ। ତେବେ ସାର୍, କହିବାକୁ ଗଲେ ଯେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା DMF ମୁଖପାତ୍ର ଯଦି ଆପଣଙ୍କୁ ଆମେ ଦେବା, ତାହେଲେ କିଛି ଅସୁବିଧା ହେବନି?
1: ନାଇଁ, ଅବଭିୟସ୍ଲି ମୁଁ ତ ସେଇ ପୋଜିସନ୍ ହିଁ ଅଛି ମୁଖପାତ୍ର, ଯଦିଓ ଏଠି ଆମେ CEO ମ୍ୟାଡ଼ାମ୍ କୁହନ୍ତୁ କିମ୍ବା କଲେକ୍ଟର ସାର୍ଙ୍କ ବିନା ଅନୁମତିରେ କୌଣସି ଜିନିଷ ଆମେ ଡାଇରେକ୍ଟଲି ଦେଇପାରିବୁନି, କିନ୍ତୁ ସେମାନଙ୍କ ଅନୁମତି ନେଇକି ଆମେ ବିଭିନ୍ନ ଜିନିଷ ଲୋକଙ୍କୁ କହିପାରିବୁ।
0: ସାର୍, ମୁଁ ଏଇଥିପାଇଁ ମୁଖପାତ୍ର କଥାଟି କହିଲେ ଯେ ଆମେ ବର୍ତ୍ତମାନ ଯେହେତୁ ଆମ କେନ୍ଦୁଝର ଆମ DMF ବସି ଆଲୋଚନା କରୁଛନ୍ତି, ଆମେ କିଛି ପ୍ରକଳ୍ପ ସମ୍ପର୍କରେ ଆମେ ଆଲୋଚନା କରିବା। କେନ୍ଦୁଝର ଜିଲ୍ଲାର DMF ତରଫରୁ କ'ଣ କ'ଣ ପ୍ରକଳ୍ପ ନିଆଯାଏ? ପ୍ରଥମେ ସାର୍, ସ୍ୱାସ୍ଥ୍ୟ ସେବାର ବ୍ୟାପକତା ପାଇଁ ଆମେ ଅନେକ ପଦକ୍ଷେପ ଆଗରୁ ନେଇଛନ୍ତି ଏବଂ ଏବେ ମଧ୍ୟ ଚାଲୁଛି। ଯେମିତି ସାର୍, ତା ଭିତରେ ରହିଛି ଆମର DMF ସଞ୍ଜୀବନୀ। ସାର୍, ଟିକେ DMF ସଞ୍ଜୀବନୀ ସମ୍ପର୍କରେ ଗୋଟେ ଲାଇନ୍ରେ କହିବେ?
1: ଦେଖନ୍ତୁ, DMF ସଞ୍ଜୀବନୀ ହେଲା ଆପଣଙ୍କର ଯେଉଁଠି କେନ୍ଦୁଝର ଜିଲ୍ଲାରେ ଯେଉଁ ଲୋକମାନେ ଡାକ୍ତରଖାନାକୁ ଯାଉଛନ୍ତି, ସେଠି ଧରିନିଅନ୍ତୁ ଏଇ ଡାକ୍ତରଖାନାରେ ସେ ରୋଗଟିର ନିଦାନ ସମ୍ଭବ ନୁହେଁ, ତ ସେଠି ତାଙ୍କୁ ରେଫର କରାଯାଉଛି କଟକ SCB ମେଡ଼ିକାଲ କଲେଜକୁ। SCB ମେଡ଼ିକାଲ କଲେଜରୁ ଜଣେ ଗୋଟେ ଆଦିବାସୀ ବହୁଳ ଜିଲ୍ଲାର ଲୋକ ସେଠି ଯାଇକି ଏତେ ବଡ଼ ହସ୍ପିଟାଲରେ ବାଟ ଭଟକିବ, କେଉଁଠି କ'ଣ କେଉଁ ବିଭାଗକୁ ଯିବ ସେ ହଠାତ୍ ଜାଣିପାରିବ ନାହିଁ, ତ ସେଥିପାଇଁ DMF ପକ୍ଷରୁ ଗୋଟେ DMF ସଞ୍ଜୀବନୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସେଠି କ'ଣ କରାଯାଇଛି ନା, ଧରିନିଅନ୍ତୁ କଟକ SCB ମେଡ଼ିକାଲ କଲେଜରେ ଆମର ଗୋଟେ ସେଣ୍ଟର ଅଛି ସଞ୍ଜୀବନୀ ବୋଲି, ସେଇ ସଞ୍ଜୀବନୀ କେନ୍ଦ୍ରରେ ବିଭିନ୍ନ ଷ୍ଟାଫ୍ ରହିଛନ୍ତି ଆମର, ଏଠୁ ଜଣେ ଲୋକ ଯେତେବେଳେ ଡାକ୍ତର ଜଣକୁ ରେଫର କରନ୍ତି, ସେଠି ଆମର ଗୋଟେ କମ୍ପ୍ୟୁଟରରେ ଏଣ୍ଟ୍ରି ହୋଇଯାଏ ଯେ ଏଇ ପେସେଣ୍ଟକୁ କଟକ ସ୍ଥାନାନ୍ତର କରାଗଲା। କଟକ ସ୍ଥାନାନ୍ତର କରାଗଲା ପରେ ସେଠି ସେମାନେ କେଉଁ ବିଭାଗକୁ ସେମାନେ ଯିବେ, କ'ଣ କରିବେ, ସେଇ ସଞ୍ଜୀବନର ଷ୍ଟାଫ୍ ସେମାନେ ତାଙ୍କୁ ହାତ ଧରିକି ନେଇକି ସେଇ ବିଭାଗରେ ପହଞ୍ଚାନ୍ତି। ସେଇ ପେସେଣ୍ଟ ସାଙ୍ଗରେ ଜଣେ ଆଟେଣ୍ଡାଣ୍ଟ ବି ଥାଆନ୍ତି। ସେ ଆଟେଣ୍ଡାଣ୍ଟଙ୍କ ରହିବା ପାଇଁ ମଧ୍ୟ ସେଠି 100 ଶଯ୍ୟା ବିଶିଷ୍ଟ ଗୋଟେ କେନ୍ଦ୍ର ରଖାଯାଇଛି, ରହଣି କେନ୍ଦ୍ର ରଖାଯାଇଛି। ତ ଏଇ ପ୍ରୋଜେକ୍ଟ ଅଣ୍ଡରରେ 2024 ଏପ୍ରିଲରୁ 26 ଏପ୍ରିଲ ମଧ୍ୟରେ ପାଖାପାଖି 14,960 ଜଣ ପେସେଣ୍ଟକୁ ଆମେ ସହାୟତା ଯୋଗାଇ ଦେଇଛୁ। ସେହିପରି ପାଖାପାଖି 29,920 ପେସେଣ୍ଟଙ୍କର ଆଟେଣ୍ଡାଣ୍ଟକୁ ଆମେ ରହିବା ପାଇଁ ବ୍ୟବସ୍ଥା କରିଥିଲୁ ସେଇଟା ଡିଏମ୍ ଏଫ୍ ସଞ୍ଜୀବନୀ।
0: ଇଏ ଏକ ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ ଏକ ଭଲ କାର୍ଯ୍ୟକ୍ରମ ଡିଏମ୍ ଏଫ୍ ସଞ୍ଜୀବନୀ, ଏବଂ ବହୁ ସଂଖ୍ୟାରେ ପ୍ରାୟ ଦୈନିକ ଆମେ ଯଦି ହିସାବ କରିବା ପାଖାପାଖି 20 ଏବଂ ଆଟେଣ୍ଡାଣ୍ଟ ଯଦି ହିସାବ କରିବା ପାଖାପାଖି ଦୈନିକ 40 ଜଣ ପାଖାପାଖି ଆମର କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲକୁ ଯାଇ ସେଠାରେ ସେବା ପାଉଛନ୍ତି। ସାର୍, ସ୍ୱାସ୍ଥ୍ୟ ସେବାର ଆଉ ଗୋଟିଏ ଜିନିଷ ଅଛି, ଡିଏମ୍ଏଫ୍ ଆମ୍ବୁଲାନ୍ସ ମଧ୍ୟ ପ୍ରଦାନ କରାଯାଉଛି।
1: ହଁ, ଆମେ ଡିଏମ୍ଏଫ୍ରୁ ଜିଲ୍ଲାକୁ, କେନ୍ଦୁଝର ଜିଲ୍ଲାକୁ ଆମେ 23 ଆମ୍ବୁଲାନ୍ସ ଦେଇଛୁ। ଗୋଟେ ସେଥିରେ 18 ଆମର ରହୁଛି ବେସିକ୍ ଲାଇଫ୍ ସପୋର୍ଟର
0: BLS,
1: ଆଉ ଆଡ଼ଭାନ୍ସ ଲାଇଫ୍ ସପୋର୍ଟର 5 ଆମ୍ବୁଲାନ୍ସ ରହିଛି। ଏ ଆମ୍ବୁଲାନ୍ସ ଗୁଡ଼ାକ DDMCH ଆଉ ଆପଣଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉ 2-3 ଉପଖଣ୍ଡ ଚିକିତ୍ସାଳୟରେ ଦିଆଯାଇଛି। ତ ସେଠୁ ପେସେଣ୍ଟମାନଙ୍କୁ ତୁରନ୍ତ ଆମେ ଆଣୁଛୁ। ତା ପାଇଁ ଗୋଟେ କଲ୍ ସେଣ୍ଟର ବି ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କ ଅଧିକାରୀଙ୍କ ଅଫିସରେ ଅଛି। ସେଇ କଲ୍ ସେଣ୍ଟର ମାଧ୍ୟମରେ ଏଟାକୁ ମ୍ୟାନେଜ୍ କରାଇକି ଏଇ ଆମ୍ବୁଲାନ୍ସ ଗୁଡ଼ାକ ଜିଲ୍ଲାବାସୀଙ୍କୁ ସେବା ଯୋଗାଇ ଦେଉଛନ୍ତି।
0: ସାର୍, ନିଶ୍ଚିତ ଭାବରେ ସାର୍, ଇଏ ତ ଗୋଟେ ଆମ୍ବୁଲାନ୍ସ ସେବା ନିହାତି ଭାବରେ ଆମ ସମସ୍ତଙ୍କ ପାଇଁ ଆବଶ୍ୟକ। ତେବେ ସାର୍, ଆଉ ଗୋଟେ ଗାଁ ଗହଳିରେ ଆମ ଡିଏମ୍ଏଫ୍ର ଅତ୍ୟନ୍ତ ଲୋକପ୍ରିୟ ହୋଇଛି ସେ କାର୍ଯ୍ୟକ୍ରମ, ସେ ହେଉଛି ଡିଜିଟାଲ୍ ଡିସ୍ପେନ୍ସରୀ।
1: ଡିଜିଟାଲ୍ ଡିସ୍ପେନ୍ସରୀ କ'ଣ ହେଉଛି, ଦେଖନ୍ତୁ ଆପଣଙ୍କର ଯେହେତୁ ଏଇଟା ଗୋଟେ ଦୁର୍ଗମ ଅଞ୍ଚଳ ବହୁତ ଅଛି, ଦୁର୍ଗମ ଅଞ୍ଚଳ କେନ୍ଦୁଝର ଜିଲ୍ଲାରେ, ତାପରେ ଦ୍ୱିତୀୟ ହେଲା ଆଦିବାସୀ ବହୁଳ, ଇଏ ଲୋକମାନେ ସହଜରେ ଯଦି ସ୍ୱାସ୍ଥ୍ୟ ସେବା ନ ପାଇପାରୁଛନ୍ତି, ଆସିବା ପାଇଁ ବେଶୀ ସମୟ ନାହିଁ, ଦୂର ହୋଇଯାଉଛି, ଯୋଗାଯୋଗ ଯାତାୟତ ପାଇଁ ସୁବିଧା ନାହିଁ, ତ ସେଥିପାଇଁ ଆମେ ଗୋଟେ ଡିଜିଟାଲ୍ ଡିସ୍ପେନ୍ସରୀ ବ୍ୟବସ୍ଥା କରିଛୁ। ଡିଜିଟାଲ୍ ଡିସ୍ପେନ୍ସରୀରେ କ'ଣ ହେଉଛି, ଆମେ ଦୁର୍ଗମ ଅଞ୍ଚଳରେ ଗୋଟେ ସେଟଅପ୍ କରାଯାଉଛି ଯେଉଁଠିକି 4 ଜଣ ଷ୍ଟାଫ୍ ତାଙ୍କର ରହୁଛନ୍ତି। ସେ 4 ଜଣ ଷ୍ଟାଫ୍ଙ୍କ ଭିତରେ ଜଣେ ଫାର୍ମାସିଷ୍ଟ, ଜଣେ ନର୍ସ, ଆଉ ଜଣେ ଯେଉଁ ଆପଣଙ୍କର ଲ୍ୟାବ୍ ଟେକ୍ନିସିଆନ୍ ଯେଉଁମାନେ ଟେଷ୍ଟ କରିବେ ବିଭିନ୍ନ ଜିନିଷର, ଆଉ ଜଣେ ସପୋର୍ଟ ଷ୍ଟାଫ୍ ଜଣେ ରହୁଛନ୍ତି, 4 ଜଣ ରହୁଛନ୍ତି। ସେଠିକି ଯଦି ଜଣେ ପେସେଣ୍ଟ ଗଲେ, ତାଙ୍କୁ ଆଭାସୀ ମାଧ୍ୟମରେ ଡକ୍ଟରଙ୍କ ସାଙ୍ଗରେ ଯୋଗାଯୋଗ କରାଯାଉଛି। ଡକ୍ଟର ତାଙ୍କୁ ପଚାରୁଛନ୍ତି କ'ଣ ରୋଗ ହେଲା କ'ଣ ନାହିଁ, ସେ ଅନୁସାରେ ଡକ୍ଟର ପ୍ରେସ୍କ୍ରାଇବ୍ କରୁଛନ୍ତି ମେଡ଼ିସିନ। ସେଠି ଯେଉଁ ନର୍ସ ଥାନ୍ତି ତାଙ୍କ ସାଙ୍ଗରେ, ସେ ପ୍ରେସ୍କ୍ରିପ୍ସନ୍ ଟିକେ ଲେଖିବେ। ଫାର୍ମାସିଷ୍ଟ ଯିଏ ଥିବେ, 3 ଦିନ ମିନିମମ୍ ଆଉ ମ୍ୟାକ୍ସିମମ୍ 7 ଦିନର ଔଷଧ ତାଙ୍କୁ ଦେଇକି ସେଠୁ ପଠାଯାଉଛି। ତ ଏଇଟା ବହୁତ ଇଏ ହେଇଛି, ପାଖାପାଖି 12,000-14,000 ଲୋକଙ୍କୁ ଗଲା 2 ମାସ ଭିତରେ ଏହି ସେବା ଯୋଗାଇ ଦିଆଯାଇଛି।
0: ତେବେ ଶ୍ରୋତାବନ୍ଧୁ, ନିଶ୍ଚିତ ଭାବରେ ଇଏ ଏକ ଭଲ ପଦକ୍ଷେପ ଆମ ଡିଏମ୍ଏଫ୍ର। ସାର୍, ଡିଏମ୍ଏଫ୍ ତରଫରୁ ଆମର ଡିଷ୍ଟ୍ରିକ୍ଟ ହେଡ୍କ୍ୱାର୍ଟର ହସ୍ପିଟାଲ କିଛି ସ୍ପେଶାଲିଷ୍ଟ ଡକ୍ଟର ମଧ୍ୟ ଆସୁଛନ୍ତି।
1: ହଁ, କିଛି ଡକ୍ଟର ଯେଉଁ ବିଭିନ୍ନ ଜାଗାରୁ, ଦେଖନ୍ତୁ ସରକାରୀ ସ୍ତରରେ କ'ଣ ହେଉଛି, ଡକ୍ଟର ସଂଖ୍ୟା କମ୍ ଅଛି, ଆପଣ ଜାଣିଥିବେ ରାଜ୍ୟସ୍ତରରେ ଡାକ୍ତରଙ୍କ ସଂଖ୍ୟା କମ୍ ଅଛି, ଆଉ ସଂଖ୍ୟା କମ୍ ଥିବା ଭିତରେ ବହୁତ ଲୋକ ବି ଇଣ୍ଟରେଷ୍ଟେଡ୍ ହେଉନାହାନ୍ତି ସରକାରୀ ସେବା ଯୋଗାଇ ଦେବା ପାଇଁ, ସରକାରୀ ମାଧ୍ୟମରେ ରହିକି। ତ ସେଠି ଡିଏମ୍ଏଫ୍ ତରଫରୁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଯେଉଁ ଜାଗା ଗୁଡ଼ାକରେ, ଯେଉଁ ବିଭାଗରେ ଡାକ୍ତର ସଂଖ୍ୟା କମ୍ ଅଛନ୍ତି, ଆମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେ ଦିଅନ୍ତି ରିକ୍ୱେଷ୍ଟେସନ୍ ଦିଅନ୍ତି ଯେ ଆମର ଏଇଠି ଡାକ୍ତର ନାହାନ୍ତି, ଇଏ କରନ୍ତି, ଆମେ ସେମାନଙ୍କୁ ଇଏ କରନ୍ତୁ। ଏବେ ରିସେଣ୍ଟଲି ଦନ୍ତ ଚିକିତ୍ସକଙ୍କୁ ଆପଏଣ୍ଟମେଣ୍ଟ ଦିଆହେଇଛି। ତ ଯେଉଁ ବିଭାଗରେ ନାହାନ୍ତି ସେଇ ବିଭାଗ ପାଇଁ ଆମେ ଡାକ୍ତର ଆପଏଣ୍ଟମେଣ୍ଟ କରୁଛୁ।
0: ଶ୍ରୋତାବନ୍ଧୁ, ଇଏ ଗଲା ଆମର ଡିଏମ୍ଏଫ୍ର ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସହାୟତା ବା ସେବାମୂଳକ କାର୍ଯ୍ୟକ୍ରମ। ସାର୍, ଆମେ ଗୋଟେ ଗତ କିଛି ଦିନ ଧରି ଆମେ ଆରମ୍ଭ କରିଛନ୍ତି ଡିଏମ୍ଏଫ୍ ଉଦ୍ୟମୀ। ସାର୍, ଏ ଡିଏମ୍ଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ସାର୍ କ'ଣ, ୟାର ପଛରେ ଆଭିମୁଖ୍ୟ କ'ଣ ରହିଛି?
1: ଦେଖନ୍ତୁ, ପ୍ରଥମେ ଯେତେବେଳେ ଆମେ ଏଇ ପ୍ରୋଗ୍ରାମ୍କୁ କନ୍ସେପ୍ଚୁଆଲାଇଜ୍ କରିଥିଲୁ, ଯେତେବେଳେ ଚିନ୍ତା ଆସିଥିଲା ଏମିତି ଗୋଟେ ପ୍ରୋଗ୍ରାମ୍ କରିବା ପାଇଁ, ମୁଖ୍ୟ ଥିଲା ଆପଣଙ୍କର କେନ୍ଦୁଝରରୁ ବହୁତ ଲୋକ ଦାଦନ ଖଟିବା ପାଇଁ ବାହାରକୁ ଯାଉଛନ୍ତି, ଆଉ ବହୁତ ଲୋକ ଆଗ୍ରହ ବି ଅଛନ୍ତି ବ୍ୟବସାୟ ବାଣିଜ୍ୟ କରିବା ପାଇଁ, ତ ସେମାନଙ୍କୁ ଠିକ୍ ରାସ୍ତା ମିଳୁନି। ତ ଏଇ ଡିଏମ୍ଏଫ୍ ଉଦ୍ୟମୀ ପ୍ରୋଜେକ୍ଟରେ କ'ଣ କରାଯାଉଛି, ଏଇ ପ୍ରକଳ୍ପରେ ଆମେ ଲୋକଙ୍କ ପାଖକୁ ଯାଉଛୁ, ବିଭିନ୍ନ ସଭା ସମିତି ମାଧ୍ୟମରେ ଆମେ ଲୋକଙ୍କୁ ବୁଝାଉଛୁ ଯେ ସେମାନେ କ'ଣ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି। ଯେଉଁ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି, ସେ ବିଜନେସ୍ ପାଇଁ ତାଙ୍କ ପାଖରେ ହେଇଥାଇପାରେ ବିଜନେସ୍ ଡେଭଲପମେଣ୍ଟ ପ୍ଲାନ୍ ନଥାଏ, ସେମାନଙ୍କ ପାଖରେ ପଇସା ନଥାଏ, କିମ୍ବା କାହା ପାଖରେ କୌଶଳ ବି ନଥାଏ, ବୁଦ୍ଧି ନଥାଏ କ'ଣ କରିବା ପାଇଁ, କିନ୍ତୁ ଆଗ୍ରହ ଥାଏ। ସେଇ ଆଗ୍ରହକୁ ପାଥେୟ କରିକି ଆମେ ସେଭଳିଆ ଲୋକଙ୍କୁ କିଛି ମନୋନୀତ କରିକି ତାଙ୍କୁ ଆମେ ସିଏ ଯେଉଁ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି କିମ୍ବା ସେ ବିଜନେସ୍ର ଭାଇବିଲିଟି ଷ୍ଟଡି କରୁ, ମାନେ ତା'ର ସ୍ଥିତାବସ୍ଥା କ'ଣ ସେଇ ଜାଗାରେ, ସେଇଟାକୁ ଆମେ ଷ୍ଟଡି କଲାପରେ ସେଠି ଆମେ ତାଙ୍କୁ ଗୋଟେ ବିଜନେସ୍ ପ୍ଲାନ୍ ଡେଭଲପମେଣ୍ଟ କରାଉ ତାଙ୍କୁ, ମାନେ ଯେଉଁଟାକି ଏକ୍ସପର୍ଟ ଆଡ଼ଭାଇସ୍ କହିବେ ଆପଣ, ଏକ୍ସପର୍ଟ ଆଡ଼ଭାଇସ୍ କରିକି ସେ ଉଦ୍ୟମୀ ପ୍ରକଳ୍ପରେ ଆମେ ତାଙ୍କୁ ଦେଉ। ସେ ବିଜନେସ୍ ପ୍ଲାନ୍ ଦେଲା ପରେ ତାଙ୍କୁ ଆମେ

0: ଦୁଇ ତିନି ଦିନର ଟ୍ରେନିଂ ଦେଉ, ତାଲିମ ଦେଉ। ସେ ତାଲିମ ପରେ ସିଏ ଆମେ ଜାଣିବୁ ଯେ ଏ ଲୋକ ତାଲିମ ପାଇଲା, ଆଗ୍ରହ ଅଛି। ବର୍ତ୍ତମାନ ଆସିଲା ଅର୍ଥ ହେଉଛି ବାଧକ। ତ ଅର୍ଥ ପାଇଁ ସେ ଯେହେତୁ ବିଜନେସ୍ କରିବା ପାଇଁ ଆଗ୍ରହ ଥାନ୍ତି, କିଛି ତ ଅର୍ଥ ତାଙ୍କ ପାଖରେ ଥାଏ, ତାକୁ ପୁଞ୍ଜି କରି ସେ ପୁଞ୍ଜି ପ୍ଲସ୍ DMF ର କିଛି ପାଣ୍ଠି ଅଛି, ସେ ପାଣ୍ଠିକି ତାଙ୍କୁ ଦିଆଯାଏ। ତାପରେ ତାଙ୍କୁ ବ୍ୟାଙ୍କ ସାଙ୍ଗରେ ଯୋଗାଯୋଗ କରାଯାଏ। ବ୍ୟାଙ୍କ ଯେଉଁ ବିଜନେସ୍ ଡେଭଲପମେଣ୍ଟ ପ୍ଲାନ୍କୁ ବ୍ୟାଙ୍କ ଚେକ୍ କରିକି ତାଙ୍କୁ ସମ୍ପୂର୍ଣ୍ଣ ବ୍ୟବସାୟ ପାଇଁ ଯାହା ଟଙ୍କା ଦରକାର ସେତିକି ଋଣ ପ୍ରଦାନ କରେ। ତ ଏଇ ଯେଉଁ ମାଧ୍ୟମଟା ଅଛି, ସେଇ ମାଧ୍ୟମରେ ଆମେ ପାଖାପାଖି 214 ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ୟୋଗୀରେ ପରିଣତ କରି
1: 214 ଜଣ ଏବେ ଉଦ୍ୟମୀ ହୋଇସାରିଲେଣି।
0: ବହୁତ ଖୁସିର କଥା ଏଇଟା। ଜିଲ୍ଲା ଆପଣଙ୍କର ବିଭିନ୍ନ ଜାଗାରେ ଏବେ ଟମ୍ବଲ ଟ୍ରାଏ ଗୋଟେ ହେଇଛି, ଆପଣଙ୍କର ବାଂସପାଲେଜ ଗୋଟେ 18 ବର୍ଷର ପିଲା ସେ ତାର ଫ୍ୟାବ୍ରିକେସନ ୟୁନିଟ୍ କରିଛି। ସ୍ୱଦେଶୀ ବେହେରା ବୋଲି ଜଣେ ହରିଚନ୍ଦନପୁରରେ ଚପଲ ଫ୍ୟାକ୍ଟ୍ରି କରିଛନ୍ତି, ଆଉ ଜଣେ ବାବୁ ମୁଢ଼ି ଫ୍ୟାକ୍ଟ୍ରି କରିଛନ୍ତି, ଆଉ ଜଣେ ଟେରାକୋଟାର ବିଜନେସ୍ କରୁଛନ୍ତି। ତ ବିଜନେସ୍ର ଭାଇବିଲିଟି ଯେଉଁ ସ୍ଥିତାବସ୍ଥାକୁ ଦେଖିକି କ'ଣ ସେମାନେ ଗ୍ରୋ କରିବେ ନ କରିବେ ସେଇ ଅନୁସାରେ ଆମେ ତାକୁ ଚେକ୍ କରିକି ଏମିତି କରୁଛୁ। 214 ଜଣ ଅଲରେଡ଼ି ହୋଇସାରିଲେଣି।
1: ତ ସାର୍ ବହୁତ ଭଲ କଥା। ତାପରେ ସାର୍ ଆମେ ଆଉ ଗୋଟେ ଆସିବା DMF ଉଦ୍ୟମୀ, ତ ନିଶ୍ଚିତ ଭାବରେ ଆମ ପିଲାମାନଙ୍କୁ ଏକ ଉଦ୍ୟୋଗୀ କରୁଛି DMF ଖଣିଶକ୍ତି।
0: DMF ଖଣିଶକ୍ତି ହେଲା, ଦେଖନ୍ତୁ ଆପଣଙ୍କର ଏଇଟା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏଠି ଆଶା ରହିଛି ଯେ ଇସ୍ପାତ କାରଖାନା ଏଠି ପ୍ରତିଷ୍ଠା କରାଯିବ। ଆମେ ଦେଖିଲୁ ଏଠୁ ବହୁତ ଯୁବକ ଯୁବତୀ ଅଧାରୁ ପାଠ ଛାଡ଼ୁଛନ୍ତି, ଯେକୌଣସି ଇଏରୁ ଅଧାରୁ ପାଠ ଛାଡ଼ୁଛନ୍ତି, ଆଉ ବାହାରକୁ ଯାଇକି କାମ କରୁଛନ୍ତି। ଜିଲ୍ଲା ବାହାରକୁ କୁହନ୍ତୁ, ରାଜ୍ୟ ବାହାରକୁ କୁହନ୍ତୁ, ସେମାନେ ଯାଇ ସେଠି କାମ କରୁଛନ୍ତି। ଦ୍ୱିତୀୟ କଥା ହେଲା, ଏଠି ଯେଉଁ ଖଣି ଖାଦାନ ଅଛି, ସେ ଖଣି ଖାଦାନରେ ବାହାର ରାଜ୍ୟର ଲୋକ ଆସିକି କାମ କରୁଛନ୍ତି। ଏଇ ଯେଉଁ ଭାଇସ ବର୍ଷା, ଏଇ ଯେଉଁ ବ୍ୟବସ୍ଥା ରହିଲା, ୟାକୁ କେମିତି ଆମେ ହଟେଇ ପାରିବୁ, ସେଇ ଜିନିଷକୁ ଚିନ୍ତା କରିକି ଆମେ ସ୍କିଲ୍ କାଉନସିଲ୍ ଅଫ୍ ମାଇନିଂ ସେକ୍ଟର ତାଙ୍କୁ ଆମେ ଯୋଗାଯୋଗ କରିକି ତାଙ୍କ ସାଙ୍ଗରେ ମିଶିକି ଆମେ ଖଣି କ୍ଷେତ୍ରରେ, ପର୍ଟିକୁଲାର୍ଲି ଖଣି କ୍ଷେତ୍ରରେ ଯେଉଁ ଯେଉଁ କାମ ଦରକାର ଆମର ପିଲାମାନଙ୍କୁ, କେଉଁଝରର ପିଲାମାନଙ୍କୁ, ସେଇ ଉପରେ ଆମେ ତାଲିମ ଦେବା ପାଇଁ ଚେଷ୍ଟା କରୁଛୁ। ତା ପାଇଁ ବି ଗ୍ରାମସଭା କରାଯାଉଛି, ତା ପାଇଁ ବି ମୋବିଲାଇଜେସନ୍ ମିଟିଂ କରାଯାଉଛି, କରିକି ଯେଉଁ ପିଲାମାନେ ଧରିନିଅନ୍ତୁ 10ମ ଶ୍ରେଣୀରୁ ଅଧିକା ପାଠ ପଢ଼ିଛନ୍ତି, ତା ଉପରକୁ ଆଉ ପାଠ ପଢ଼ିନାହାନ୍ତି, ସେମାନଙ୍କୁ ଆମେ ଡାକିକି ଆଣୁଛୁ। ତାଙ୍କୁ ଏଠି ରହିବା ଖାଇବା ମାଗଣା ଦେଇ ବିଭିନ୍ନ କୋର୍ସ କରୁଛୁ। ସେଥିରେ ଗୋଟେ ଲୋଡର ଅଛି, ଏକ୍ସକାଭେଟର ଅପରେଟର ଅଛି, ମେସିନ୍ ଅପରେଟର ଅଛି, ତ ଯେଉଁ ପୋକ୍ଲିନ୍ ଡ୍ରାଇଭର ଅଛି, ବିଭିନ୍ନ ପ୍ରକାର କୋର୍ସ ଅଛି, 7ଟି କୋର୍ସ ଅଛି। ସେ 7ଟି କୋର୍ସରେ ଆମେ ଏପର୍ଯ୍ୟନ୍ତ ସେମାନଙ୍କୁ ଟ୍ରେନିଂ ଦେଇସାରିଲୁ। ଯେହେତୁ ଏପର୍ଯ୍ୟନ୍ତ ଇସ୍ପାତ କାରଖାନା ଦେଖା ହେଇନାହିଁ, ତ ଆମେ ତାକୁ କ'ଣ କରୁଛୁ ନା ବିଭିନ୍ନ ସଂସ୍ଥା, ବାହାରର ସଂସ୍ଥା ସାଙ୍ଗରେ ଏମାନଙ୍କୁ ମାନେ ଅଭିଜ୍ଞତା ହାସଲ କରିବା ପାଇଁ ତାଙ୍କ ସାଙ୍ଗରେ ଆମେ ତାଙ୍କୁ ଚାକିରି ପାଇଁ ବ୍ୟବସ୍ଥା କରାଇ ଦେଉଛୁ। ଏଇଭଳିଆ ଏଠି ପ୍ରଥମ ବର୍ଷରେ ଆମର 720ର ଟାର୍ଗେଟ୍ ଅଛି। ବର୍ତ୍ତମାନ ସୁଦ୍ଧା ଆମେ 510 ପିଲାଙ୍କୁ ଏଇଭଳିଆ ତାଲିମ ଦେଇସାରିଲୁ, ତା ଭିତରେ 90% ପିଲା ଚାକିରି ପାଇସାରିଛନ୍ତି।
1: ବହୁତ ବଢ଼ିଆ କଥା ଆଜ୍ଞା। ତେବେ ଆମର 720ରୁ 500ରୁ ଉର୍ଦ୍ଧ ପିଲା ତାଲିମ ନେଇସାରିଲେଣି, ଏବଂ ଶତକଡ଼ା 90% ଛାତ୍ରଛାତ୍ରୀ ଆମର ଯେଉଁମାନେ ପ୍ରଶିକ୍ଷିତ ହୋଇଛନ୍ତି ସେମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରିଛନ୍ତି। ସାର୍ ଆମେ କୃଷି ଓ କୃଷକଙ୍କର ବିକାଶ ପାଇଁ ଆମ DMF ଅନେକ ପଦକ୍ଷେପ ନେଇଛି। ଆମେ ଶ୍ରୀଅନ୍ନ ଅଭିଯାନରେ ସହାୟତା ଯୋଗାଉଛନ୍ତି, କେନ୍ଦୁଝର ଜିଲ୍ଲାର 11ଟି ବ୍ଲକରେ ଶ୍ରୀଅନ୍ନ ଅଭିଯାନ ଚାଲିଛି, ଏବଂ କୃଷି ଉତ୍ପାଦକ ଗୋଷ୍ଠୀ ବା APC କାର୍ଯ୍ୟକ୍ରମ ମଧ୍ୟ ଚାଲିଛି, ଏବଂ ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ DMF ବିଶେଷ ଗୁରୁତ୍ୱ ଦେଉଛି। ସାର୍ ଏହି ଶ୍ରୀଅନ୍ନ ଅଭିଯାନ ଏବଂ କୃଷି ଉତ୍ପାଦକ ଗୋଷ୍ଠୀ ଏବଂ ଜଳସେଚନ, ଏହା ସମ୍ପର୍କରେ ଆମ DMF ର କ'ଣ ଭୂମିକା ରହିଛି?
0: ଦେଖନ୍ତୁ, ପ୍ରଥମେ ହେଲା ଏଠି ବହୁତ ଆଦିବାସୀ ଲୋକ ଆଉ ସମସ୍ତେ ଚାଷ ଉପରେ ପ୍ରାୟ ନିର୍ଭର କରନ୍ତି। ତ ସେମାନେ କ'ଣ କରନ୍ତି ଯେ ବର୍ଷା ପାଇଁ ହିଁ ଅପେକ୍ଷା କରନ୍ତି, ବର୍ଷା ହେଲେ ହିଁ ଚାଷ ହେବ, ନହେଲେ ହୋଇପାରିବନି। ତ ସେ ସମସ୍ୟାକୁ ଇଏ କରିବା ପାଇଁ ଆମେ ସୋଲାର ଇରିଗେସନ୍ ବ୍ୟବସ୍ଥା ଆମେ କରିକି ବିଭିନ୍ନ ଚାଷ ଜମିକି କେମିତି ପାଣି ଯୋଗା ଯାଇପାରିବ ତାହା ପାଇଁ ଆମେ ଇରିଗେସନ୍ ବ୍ୟବସ୍ଥା କରିଥିଲୁ। ସେଥିରେ ସୋଲାର ଇରିଗେସନ୍ ଯେଉଁଟା ଥିଲା ସେଇଟା ବହୁ ଜାଗାରେ ଆମେ କରିପାରିଥିଲୁ, ସମଗ୍ର 11ଟି ଯାକ ବ୍ଲକରେ। ସେଇଟା କଲାପରେ ଦେଖିଲୁ ସେଥିରେ ପାଣି ଯେତେବେଳେ ମିଳିଲା, ଲୋକ ବହୁତ ପରିଶ୍ରମୀ ଲୋକ, ସେମାନେ ଚାଷ କରିଚାଲିଲେ। ଚାଷ କରିଚାରିଲା ପରେ କିନ୍ତୁ ବଜାର ସଂଯୋଗୀକରଣ ହୋଇପାରିଲାନି, ଚାଷ ତ ହେଲା କିନ୍ତୁ ତାର ଯେଉଁ ଲାଭଟା ପାଇବା କଥା ସେ ଲାଭଟା ଲୋକମାନେ ପାଇପାରିଲେ ନାହିଁ। ତ ତା ପାଇଁ ଏଇ ଯେଉଁ ଶ୍ରୀଅନ୍ନ ଅଭିଯାନ ଆପଣ କହିଲେ, ସେ ଶ୍ରୀଅନ୍ନ ଅଭିଯାନରେ ଆମେ ତାକୁ ବିଭିନ୍ନ ଲୋକଙ୍କୁ ଗୋଷ୍ଠୀ କରାଇକି ରଖିଲୁ। ଯେମିତି ଆପଣଙ୍କର ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ କରୁଛନ୍ତି, ସେ ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ଆମେ ଏଗ୍ରିକଲଚର ପ୍ରଡକ୍ସନ କମ୍ପାନୀ କରିକି, ମାନେ କୃଷି ଉତ୍ପାଦକ ଗୋଷ୍ଠୀ ଗଠନ କରିକି ବିଭିନ୍ନ ଚାଷୀଙ୍କୁ ଏକାଠି ମିଶାଇଦେଲୁ, ଯାହାଫଳରେ କି ଗୋଟେ ଗୋଟେ କ୍ଲଷ୍ଟରରେ ଆପଣଙ୍କର 110 ଚାଷୀ ଏକାଠି ହୋଇଛନ୍ତି। ଏରିଆ ବଡ଼ ହେଲା, ଅଞ୍ଚଳ ବହୁତ, ଚାଷ ଜମି ଅଧିକା ହେଲା, ଉତ୍ପାଦନ ବେଶୀ ହେଲା, ତ ସେହି ଅନୁସାରେ

0: ଲୋକମାନେ ବିଭିନ୍ନ ବଡ଼ ବଡ଼ ବ୍ୟବସାୟୀଙ୍କି ଜିନିଷ ବିକ୍ରି କରିବାର ସୁଯୋଗ ପାଇଲେ। ଆଉ ସେଇଟାର ସୁବିଧା ହେଲା କ'ଣ, ଚାଷୀଙ୍କି ଆଉ ବାହାରକୁ ଯାଇକି ତାଙ୍କର କ୍ରେତା ଖୋଜିବା ପାଇଁ ପଡ଼ିଲାନି, ସେ କ୍ରେତାମାନେ ତାଙ୍କ ପାଖକୁ ଆସିକି ପଇସା ଦେଇକି ଜିନିଷ କିଣିକି ନେଲେ, ସାଙ୍ଗେ ସାଙ୍ଗେ ପଇସା ପାଇଲେ, ଜିନିଷ ଖରାପ ହେଲାନି, କୁଆଡ଼େ ଯିବା ପାଇଁ ପଡ଼ିଲାନି, କେବଳ ନିଜ ପରିଶ୍ରମର ଫଳ ନିଜ ଦୁଆର ମୁହଁରେ ବସିକି ପାଇଲେ। ସେଥିପାଇଁ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଗୁଡ଼ାକ ଆମର ସଫଳ ହେଇଛି, ସେ ଆଜି ପର୍ଯ୍ୟନ୍ତ ଚାଲୁଛି, ଆଉ ବାହାର ଲୋକମାନେ ଆସିକି ସେଠୁ ନେଇକି
1: ବେପାର। ଜଳସେଚନର ବିକାଶ ପାଇଁ ଆମ ଡିଏମ୍ଏଫ୍ର କିଛି ପଦକ୍ଷେପ ଅଛି କି?
0: ଜଳସେଚନ ପାଇଁ ଆମେ ଯେଉଁ ସୋଲାର ଲିଫ୍ଟ ଇରିଗେସନ୍ କରୁଛୁ, ପ୍ଲସ୍ ତା ସାଙ୍ଗରେ ଏବେ ସେଇଟାକୁ ଏକ୍ସପାଣ୍ଡ କରିବା ପାଇଁ ଆମେ ବହୁତ ଇଏ କରୁଛୁ, ଏବେ ଚାଲିଛି ତା ଉପରେ ଫିଜିବିଲିଟି ଷ୍ଟଡି ଆମେ ଗୋଟେ କରୁଛୁ, ଯାହା ଥିଲା ତାର ସ୍ଥିତି ଏବେ କ'ଣ ଅଛି, ଆଉ ଆଗକୁ ଆମେ କେଉଁ କେଉଁ ଜାଗାରେ କରିପାରିବୁ, କାହିଁକିନା ଅଲରେଡ଼ି ଆମେ ଗୋଟେ ଗୋଟେ ବ୍ଲକକୁ ଆମେ ସାଚୁରେସନ୍ ପଏଣ୍ଟରେ ପହଞ୍ଚାଇ ଦେଇଛୁ, ବାକି ଯେଉଁ ଅଞ୍ଚଳ ରହିଯାଇଛି ତା ପାଇଁ ଆମେ ଏବେ ଦେଖୁଛୁ କ'ଣ କରିହେବ, କେଉଁ କେଉଁ ଜାଗାରେ କରିହେବ ନୂଆ ନୂଆ, ସେଥିପାଇଁ ସେହି ସୋଲାର ଇରିଗେସନ୍ ପାଇଁ ହିଁ ଆମେ।
1: ସାର୍, କେନ୍ଦୁଝର ଜିଲ୍ଲାରେ ଆମେ ଜାଣିଛନ୍ତି ଯେ ବହୁତ ଅଞ୍ଚଳ ଦୁର୍ଗମ ଅଞ୍ଚଳ ଅଛି, କିନ୍ତୁ ଆଜ୍ଞା ଦୁର୍ଗମ ଅଞ୍ଚଳରେ ଆମେ କିନ୍ତୁ ଗୋଟିଏ ଜିନିଷ ଦେଖିଛନ୍ତି ଯେ ସେଠି ICT ଲ୍ୟାବ୍ କାମ କରୁଛି। ଡିଏମ୍ଏଫ୍ର ସବୁଠୁ ଗୋଟେ ଭଲ ଜିନିଷ ହେଉଛି, ଆମେ ଗତ କିଛି ମାସ ତଳେ ଗୋଟିଏ ଏପିସୋଡ୍ କରିଥିଲେ ଡିଏମ୍ଏଫ୍ର ଯେ ICT ଲ୍ୟାବ୍ ଉପରେ ଏବଂ ଗୋନାଶିକ୍ଷା ଭଳିଆ ଜାଗାରେ ସେଠି ICT ଲ୍ୟାବ୍ ସକ୍ସେସ୍ ହୋଇଛି। ସାର୍, ଆପଣଙ୍କର ଏଇ ଯେଉଁ ICT ଲ୍ୟାବ୍ ଡିଏମ୍ଏଫ୍ର ସହାୟତାରେ ହେଉଛି, ସେ ସାର୍ କିପରି ଭାବରେ ସଫଳତାର ସହ ଚାଲୁଛି?
0: ଦେଖନ୍ତୁ, ପିଲାମାନଙ୍କୁ ଆପଣମାନେ ଯେ କହନ୍ତି ଆଜିର ଶିଶୁ କାଲିର ନାଗରିକ, ସେହି ହିସାବରେ ଆମେ ପିଲାମାନଙ୍କ ପାଇଁ ଆମେ ଇଏ କରୁଥିଲୁ, କମ୍ପ୍ୟୁଟର ଶିକ୍ଷା କେମିତି ଆମେ ଦେଇପାରିବା ପ୍ରଥମରୁ, ଯାହାଫଳରେ କି ପିଲାଟି ଆଗକୁ ଯେଉଁ ଡିଜିଟାଲ ଯୁଗ ଆସୁଛି ସେ ଡିଜିଟାଲ ଯୁଗକୁ ଖାପ ଖୁଆଇ ଚଳିପାରିବ, ସେଥିପାଇଁ ICT ଲ୍ୟାବ୍ର ପରିକଳ୍ପନା କରାଯାଇଥିଲା। ତାକୁ କେତୋଟି ପ୍ରତି ବ୍ଲକର ଗୋଟେ ଗୋଟେ ବଛା ବଛା ସ୍କୁଲରେ ଆମେ ସେ ICT ଲ୍ୟାବ୍ କରିଥିଲୁ। ସେ ICT ଲ୍ୟାବ୍ରୁ ପାଖାପାଖି 5000ରୁ ଅଧିକା ପିଲା ବର୍ତ୍ତମାନ ସେଥିରେ ଉପକୃତ ହୋଇଛନ୍ତି। ICT ଲ୍ୟାବ୍ରେ ପ୍ରତି ସ୍କୁଲ ପାଇଁ ଯେଉଁ ସେଣ୍ଟରଟି ଆମେ କରୁଛୁ, ସେ ସେଣ୍ଟର ପାଇଁ ଆମେ କମ୍ପ୍ୟୁଟର ଯୋଗାଇ ଦେଉଛୁ, ତା'ର ଇଣ୍ଟରନେଟ୍ ସେବା ଯୋଗାଇ ଦେଉଛୁ, ପ୍ଲସ୍ ଟିଚର୍ ବି ଯୋଗାଇ ଦେଇଛୁ। ସେଥିରେ ପିଲାମାନେ କମ୍ପ୍ୟୁଟର ବିଷୟରେ ଜାଣିପାରୁଛନ୍ତି, ଆଉ ଯେଉଁ ଡିଜିଟାଲ ମିଡ଼ିଆ ଅଛି କିମ୍ବା ଡିଜିଟାଲ ଯୁଗ ଅଛି ତା ଉପରେ ସେମାନଙ୍କର ଧାରଣା ରହୁଛି। ପ୍ରାଥମିକ ସ୍ତରରୁ କ୍ଲାସ୍ 8-10 ଭିତରେ ସେ ପିଲାମାନେ କମ୍ପ୍ୟୁଟର ବିଷୟରେ ଜାଣିପାରୁଛନ୍ତି, ଯେଉଁଟାକି ଧୀରେ ଧୀରେ ଆଗକୁ ଧରନ୍ତୁ ଆପଣଙ୍କର ଯେଉଁ ଡିଜିଟାଲ ସେବା ପ୍ରଦାନ କରିବେ ସରକାର, ମୋଦୀ ସରକାର ଯେଉଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯେଉଁ ପରିକଳ୍ପନା ରହିଛି ସମସ୍ତଙ୍କୁ ଡିଜିଟାଲ ସେବାରେ ଯୋଡ଼ିପାରିବା, ତା ପାଇଁ ଇଏ ଗୋଟେ ମାଧ୍ୟମ। ଆଗକୁ ଯେଉଁ ଲୋକମାନେ କମ୍ପ୍ୟୁଟର ବିଷୟରେ ଜାଣିପାରୁନାହାନ୍ତି, ମୋବାଇଲ ବିଷୟରେ ଜାଣିପାରୁନାହାନ୍ତି, ସେଥିରେ ଏଇ ICT ଲ୍ୟାବ୍ରେ ଟ୍ରେଣ୍ଡ ପିଲାମାନେ ଛାତ୍ରଛାତ୍ରୀମାନେ ସେମାନେ ଅନ୍ୟମାନଙ୍କୁ ଶିଖାଇ ପାରିବେ।
1: ସାର୍, ନିଶ୍ଚିତ ଭାବରେ ଅନେକ ପଦକ୍ଷେପ ନେଇ ଆମ ଡିଏମ୍ଏଫ୍ ବର୍ତ୍ତମାନ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚି ପାରିଛି। ସାର୍, ଆଉ କ'ଣ କ'ଣ ପ୍ରୋଜେକ୍ଟ ରହିଯାଇଛି, ଯେମିତି ଆପଣ ଇନଫ୍ରାଷ୍ଟ୍ରକ୍ଚର କଥା କହୁଥିଲେ?
0: ଇନଫ୍ରାଷ୍ଟ୍ରକ୍ଚରରେ ଦେଖନ୍ତୁ, ଆମେ ଇନଫ୍ରାଷ୍ଟ୍ରକ୍ଚରରେ ବିଭିନ୍ନ ଗାଁକୁ, ଆପଣ ଯେଉଁ ଦୁର୍ଗମ ଅଞ୍ଚଳ କଥା କହିଲେ, ଆମର ମୁଖ୍ୟ ଲକ୍ଷ୍ୟ ରହୁଛି ଯେଉଁ ଦୁର୍ଗମ ଅଞ୍ଚଳକୁ କେମିତି ମୁଖ୍ୟ ସ୍ରୋତ ସାଙ୍ଗରେ ଯୋଡ଼ିବା, ସେଥିପାଇଁ ଆମେ ଅନ୍କନେକ୍ଟେଡ୍ ହାବିଟାଟ୍ ଯେଉଁ ଅଛି ତାକୁ ଆମେ ରାସ୍ତା ନିର୍ମାଣ କରୁଛୁ। ଏବେ ରିସେଣ୍ଟଲି ଆପଣଙ୍କର ଯୋଡ଼ା ଫ୍ଲାଇଓଭର, ଆପଣ ଜାଣିଥିବେ ରାଜ୍ୟର ଲଙ୍ଗେଷ୍ଟ ଫ୍ଲାଇଓଭର ହେଲା, ଯୋଡ଼ା ଫ୍ଲାଇଓଭର କରାଗଲା। ଇନଫ୍ରାଷ୍ଟ୍ରକ୍ଚରରେ ଆପଣଙ୍କର ଯେଉଁ DDMCH ବିଲ୍ଡିଂ ହେଇଛି, 900 କୋଟି ଟଙ୍କା ବ୍ୟୟରେ ସେଇଟା DMF ଫଣ୍ଡରୁ ହିଁ ସେ ବିଲ୍ଡିଂ ପୁରା କମ୍ପ୍ଲିଟଲି କରାଯାଇଛି। ବାକି ଆପଣ
1: ରିସେଣ୍ଟଲି ଆମେ EV ସେଣ୍ଟର ଯେଉଁଟା କଲେ, ଆମ ବସ୍ର ଯେଉଁ ରିଚାର୍ଜ ସେଣ୍ଟର
0: ହେଇଛି,
1: ମୁଖ୍ୟମନ୍ତ୍ରୀ
0: ଯାହାକୁ ଉଦ୍ଘାଟନ ଏବେ କଲେ, ତୋ ଇନଫ୍ରାଷ୍ଟ୍ରକ୍ଚର ଯେଉଁଠି ଆମକୁ ସୁବିଧା ମିଳୁନି କିଛି, ଲୋକଙ୍କ ସୁବିଧା ପାଇଁ ବଡ଼ ବଡ଼ ବିଲ୍ଡିଂ କରିବା, ରାସ୍ତାଘାଟ କରିବା, ଏଗୁଡ଼ା ସବୁ ଇନଫ୍ରାଷ୍ଟ୍ରକ୍ଚର ଅଣ୍ଡରରେ ଆମେ କରିପାରୁଛୁ। ତା ସାଙ୍ଗରେ ଆମର ଗୋଟେ ନ୍ୟୁଟ୍ରିସନ୍ ପ୍ରୋଗ୍ରାମ ରହୁଛି, ନ୍ୟୁଟ୍ରିସନ୍ ପ୍ରୋଗ୍ରାମ ଅଣ୍ଡରରେ ମା ଗୃହ ଚାଲୁଛି, କ୍ରେଜ୍ ଚାଲୁଛି, ଯେଉଁ ମହିଳାମାନେ ମାଆମାନେ ଯେଉଁମାନେ କାମ କରିବା ପାଇଁ ଆଗ୍ରହୀ, କାମ କରିବା ପାଇଁ ଯିବା ନିହାତି ଦରକାର, କିନ୍ତୁ ଛୋଟ ଛୁଆ ଅଛି ଘରେ ଛାଡ଼ିପାରିକି ଯାଇପାରିବେନି, ତ ସେ ଛୁଆମାନଙ୍କୁ ରଖିବା ପାଇଁ ଆମେ 540 କ୍ରେଜ୍ ଶିଶୁ ବାଟିକା, ତା'ର ଆମେ ତାର ନାଁ ଦେଇଛୁ ଆମ କଳିକା ବୋଲି, ସେ ଆମ କଳିକା କେନ୍ଦ୍ର ଚାଲୁଛି 540। ତ ସେଥିରେ ପିଲାମାନେ ସକାଳୁ ଆସିକି ରହିବେ, ସେମାନଙ୍କୁ ସେଠି ପୋଷାକ ଦିଆଯାଉଛି, ସେମାନଙ୍କୁ ସୁଷମ ଖାଦ୍ୟ ଦିଆଯାଉଛି, ପୁଷ୍ଟିକର ଖାଦ୍ୟ ଦିଆଯାଉଛି। 10ଟାରୁ 4ଟା ସେଠି ଜଣେ 2 ଜଣ ଧାଇ ଆମର ଅଛନ୍ତି, ସେ ଧାଇମାନେ ସେ ଛୁଆମାନଙ୍କୁ ରଖିବେ। 0-6 6 ମାସରୁ 3 ବର୍ଷର ଛୁଆମାନେ ସେଠି ରହିପାରିବେ।
1: ଇଏ ଏକ ଭଲ ପଦକ୍ଷେପ। ତେବେ ସାର୍ ଆହୁରି ଅନେକ ପଦକ୍ଷେପ ନିଆଯାଉଛି, ଯେମିତି ଆମେ କହୁଛନ୍ତି ଯେ ଭିନ୍ନକ୍ଷମ ସଶକ୍ତିକରଣ, ତାଙ୍କୁ ହ୍ୱିଲ୍ ଚେୟାର ମଧ୍ୟ ଦିଆଯାଉଛି, ତାଙ୍କ ପାଇଁ ବ୍ୟବସ୍ଥା
0: ଅଙ୍ଗ ପ୍ରତ୍ୟଙ୍ଗ ଯୋଡ଼ାଯାଉଛି,
1: କୃତ୍ରିମ
0: ଅଙ୍ଗର ବ୍ୟବସ୍ଥା କରାଯାଉଛି।
1: ଏମିତି ଅନେକ ପଦକ୍ଷେପ ନେଇ ଡିଏମ୍ଏଫ୍ ଲୋକଙ୍କ ପାଖରେ ପହଞ୍ଚୁଛି। ତେବେ ଶ୍ରୋତାବନ୍ଧୁ, ଡିଏମ୍ଏଫ୍ର ଅନେକ କାର୍ଯ୍ୟକ୍ରମ କେବଳ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ, ଆପଣମାନେ ଏହି ସହାୟତାର ଲାଭ ନିଅନ୍ତୁ। ଏହି ସହାୟତାର ଲାଭ ନେବା ଲାଗି ନିକଟସ୍ଥ ଅଞ୍ଚଳ ବା ନିକଟସ୍ଥ ଆପଣଙ୍କର ଯିଏ ବ୍ଲକ ଅଫିସ୍ ଅଛନ୍ତି ବା ହସ୍ପିଟାଲ ଅଛି ବା ଆଉ ଯେକୌଣସି ଜାଗାକୁ ଅଛନ୍ତି, ଆପଣ ତାର ଲାଭ ନିଅନ୍ତୁ। ସାର୍, ଆପଣ ଏହି ମର୍ମରେ ଆମର ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ପ୍ରକଳ୍ପ ଅଧିକାରୀ ଭାବରେ ଆମ ଶ୍ରୋତାବନ୍ଧୁମାନଙ୍କୁ କ'ଣ ନିବେଦନ ରଖିବେ ଯେ ଆଜିର କାର୍ଯ୍ୟକ୍ରମରେ ଯେ ଏହି ଯୋଜନା ସବୁ ଆପଣଙ୍କ ପାଇଁ ଏହାର ସୁଫଳ ଆପଣମାନେ ନିଅନ୍ତୁ?
0: ନିଶ୍ଚିତ, ଆମେ ସେଇଥିପାଇଁ ଆପଣଙ୍କୁ ଅଲ୍ ଇଣ୍ଡିଆ ରେଡ଼ିଓକୁ ମାଧ୍ୟମ କରିଛୁ ଯେ ଲୋକଙ୍କ ପାଖରେ ଲୋକଙ୍କର ଯେଉଁ ପଇସା, ଯେଉଁ ଖଣିରୁ ଆମେ ଯେଉଁ ରୟାଲିଟି ପାଉଛୁ, ସେ ପଇସାର ଲାଭ ଲୋକମାନେ କେମିତି ନେଇପାରିବେ, ତାଙ୍କ ପାଇଁ ବିଭିନ୍ନ ଯୋଜନା ଆମେ ପ୍ରସ୍ତୁତ କରୁଛୁ। ଛୋଟ ଛୁଆ, ଆପଣଙ୍କୁ କହିଲି 6 ମାସର ଛୁଆଠୁ ଆରମ୍ଭ କରିକି ବୃଦ୍ଧଙ୍କ ଯାଏଁ ବୃଦ୍ଧାଶ୍ରମ ବି ଆମେ କରିଛୁ। ତ ଏଇ ବୟସ ଆଉ ବିଭିନ୍ନ କ୍ଷେତ୍ର, ବିଭିନ୍ନ ବର୍ଗ ସମସ୍ତଙ୍କ ପାଇଁ ଡିଏମ୍ଏଫ୍ର ପ୍ରକଳ୍ପ ଚାଲୁଛି। ଲୋକମାନେ ଜାଣିବା ଦରକାର, ସେ ବିଷୟରେ ସଚେତନ ହେବା ଦରକାର, ଆଉ ସଚେତନ ହେବେ ଆଉ ଲୋକଙ୍କୁ ଅନ୍ୟମାନଙ୍କୁ ବି ସଚେତନ କରିବେ, ଏଥିପାଇଁ ଆମେ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମ ଚଲେଇଛୁ।
1: ଆପଣଙ୍କୁ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମ, ଯାହାକି ଆପଣଙ୍କ କାର୍ଯ୍ୟକ୍ରମ, ସେଥିରୁ ଆପଣଙ୍କୁ ଶ୍ରୋତାବନ୍ଧୁମାନଙ୍କ ତରଫରୁ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।

ଶୁଣୁଥିଲେ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 ମେଗାହର୍ଜ ଏଫ୍ଏମ୍ ବ୍ୟାଣ୍ଡ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ପରେ ଇଂରାଜୀରେ ସମ୍ବାଦ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର. ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ. ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ. 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା. କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍. ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍. ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ. ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ. ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ରହିଛି. ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନି ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖଙ୍କୁ ସମ୍ମାନିତ କରାଯିବ. ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି. କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ

0: ଔଷଧ ସାହିତ୍ୟ ଏବଂ ଶିକ୍ଷା କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ତିନୋଟି ବର୍ଗ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ ଦ୍ୱାରା 74 ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ୍ର ନିଲାମ ପୋର୍ଟାଲ୍ nafex.in ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କର ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା
1: नाफेड ने एक प्रकार से nafex.in दृष्टि ईआरपी और नाफेड कल्याण ये चार पहलों की शुरुआत की। तो वो क्रांतिकारी इसलिए कि नाफेड जो 2014 में बंद होने की कगार पर आ गया था, आज नाफेड ये सारी पहल कर 500 करोड़ के मुनाफे के साथ 30,000 करोड़ के टर्नओवर के साथ देश के 74 लाख किसानों की सेवा कर रहा है।
0: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ ଦେଶ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ଚୌହାନ କହିଛନ୍ତି କୃଷି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। 2014 ମସିହା ତୁଳନାରେ କୃଷି ଉତ୍ପାଦନ ପାଖାପାଖି 44% ବୃଦ୍ଧି ପାଇଛି। ସବୁଜ ବିପ୍ଳବ ସମୟ ତୁଳନାରେ ମଧ୍ୟ ଏବେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଥିବା ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଏହି ପଦକ୍ଷେପ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ସେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ମୁକ୍ତକୁ ସ୍ୱାଗତ କରିଛନ୍ତି ଏବଂ ଏହା ସାର ଓ ରସାୟନ ସାମଗ୍ରୀର ଅଭାବକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସମଗ୍ର ବିଶ୍ୱ ଏବେ ସାମରିକ ବିବାଦ, ଭୂ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଶ୍ରୀ ଡୋଭାଲ ଦେଶ ସମ୍ମୁଖୀନ ହେଉଥିବା ନୂଆ ସୁରକ୍ଷା ଆତଙ୍କ ଏବଂ ଆହ୍ୱାନ ସମ୍ବନ୍ଧରେ ଅବଗତର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ କହିଛନ୍ତି ରାଷ୍ଟ୍ରୀୟ ସୀମାନ୍ତରେ ଅଣପାରମ୍ପରିକ ଆତଙ୍କ ଅତିକ୍ରମ କରିସାରିଲାଣି, ଏଣୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଗୁରୁତ୍ୱାରୋପ କରିଛନ୍ତି। ସମ୍ପ୍ରତି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ସାଇବର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି ଡକ୍ଟର ମୁଖାର୍ଜୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଜଣେ ବୀର ଦେଶପ୍ରେମୀ ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିର୍ଭୀକ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ଦେଶପ୍ରେମୀ, ଜ୍ଞାନୀ ଏବଂ ସଂଗ୍ରାମୀ ବୋଲି ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସେ ତାଙ୍କର ଜୀବନ ଦେଶର ବିକାଶ ଦିଗରେ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସାହସ ଏବଂ ଜାତୀୟ ସ୍ୱାର୍ଥ ପାଇଁ ତାଙ୍କର ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ନିରନ୍ତର ପ୍ରେରଣା ଯୋଗାଇଦେବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ କୁରିଆନଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ନେଇ ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର ଏବଂ ମଦୁରାଇର 18 ସ୍ଥାନରେ ତଲାସୀ କରାଯାଇଛି। ଇଡି ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଅପରାଧୀ ଶାଖା କାର୍ଯ୍ୟାଳୟ ପକ୍ଷରୁ 2017 ମସିହାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୁଲିସ୍ ପକ୍ଷରୁ 2021 ମସିହାରେ ଏକ ଅଭିଯୋଗପତ୍ର ଦାଖଲ ହୋଇଥିଲା। अयोध्या राम मंदिर को दिया दान अर्थ दुर्नीति मामलार प्राथमिक तदंत रिपोर्ट आज स्वतंत्र तदंतकारी दल एसआईटी पक्षर् उत्तर प्रदेश सरकार को प्रदान लखनऊ डिविजनल कमिशनर विजय विश्वास पंत यह रिपोर्ट को गृह विभाग अतिरिक्त मुख्य सचिव संजय प्रसाद को प्रदान कर सरकारी भाव कदंत जारी रही ए संपर्कित अन्य तथ्य संग्रह कर उत्तर प्रदेश सरकार पक्ष चलित मस 13 तारीख में यह मामला नहीं एसआईटी गठन कर अयोध्या राम मंदिर दान अर्थ हेरफेर होता नहीं मंदिर ट्रस्ट पक्ष अभियोग पदक्षेप ग्रहण कर कृषि एवं कृषक कल्याण मंत्री शिवराज सिंह चौहान आज नुआदिल्लीठारे पाणिपाग एवं कृषि उपरे एलनिनोर प्रभाव संक्रांत में एक समीक्षा बैठक करिछन्ति। बैठक में विभिन्न राज्यर कृषि मंत्री सचिव जिल्लापाल एवं अधिकारी माने अंशग्रहण करिथिले। मुख्यतः स्वल्प वृष्टिपात विकल्प शस्य योजना एवं कृषक मानक स्वार्थ सुरक्षार आवश्यकता पर बैठक में गुरुत्व प्रदान सामाजिक गणमाध्यम पोस्ट कर श्री चौहान कहते संभाव्य एलनिनोर प्रभाव को दृष्टि रखी सरकार पक्ष कृषक स्वार्थ सुरक्षा एवं कृषि एवं कृषकों पर प्रतिकूल प्रभाव को ह्रास करने लगे विभिन्न पदक्षेप ग्रहण कर सरकार एथनिमे समस्त प्रस्तुति पूर्वक पदक्षेप नेवास कृषक मान समन्वय रक्षा कर श्री चौहान कहते। एफआईएच पुरुष वर्ग प्रो प्रतियोगिता रा उद्घाटनी मैच रे आज लंडन ठारे भारत एवं पाकिस्तान मध्ये मुकाबला हेबो। भारतीय समय राति 7 रे मैच खेला जिवो। 2024 मसिया चीन रा हुलुन बुईर रे एशिया चैंपियन ट्रॉफी मुकाबला परे भारत एवं पाकिस्तान मध्ये एहा हेबो प्रथम मुकाबला। से मैच रे भारत 2-1 गोल रे विजय होता। गत 10 वर्ष मध्य दुई दल परस्पर को भेटी 17 मैच मध्य भारत 15 विजय हासिल करने दुईट मैच अमीमांसित भाव शेष होता। फिफा विश्वकप फुटबल प्रतियोगिता रे अमेरिका सांता क्लारा ठारे अनुष्ठित ग्रुप जे मैच रे अल्जेरिया जोर्डन को 2-1 गोल रे परास्त करिछि। सेपरि न्यूयॉर्क स्टेडियम ठारे अनुष्ठित ग्रुप आई मैच रे नॉर्वे सेनेगल को 3-2 गोल रे परास्त करिछि। गत राती रे अमेरिकार आर्लिंगटन ठारे होइतिबा ग्रुप जे मैच रे अर्जेंटीना ऑस्ट्रिया को 2-0 रे परास्त करिछि। अर्जेंटीना रा अधिनायक लियोनेल मेसी 2 गोल देछन्ते। फल रे फिफा वर्ल्ड कप रे मेसी एपर्यंत सर्वाधिक 18 गोल कर सफलता फिलाडेल्फिया स्टेडियम ठारे आज सकाळे अनुष्ठित ग्रुप आई मैच रे फ्रांस इराक को 3-0 गोल रे परास्त करिछि। भारतीय पाणिपाग विभाग पक्षर् उत्तर पूर्व भारत एवं पश्चिमबंग उप हिमालय अंचल में प्रबल अतिप्रबल वर्षा हे सतर्क सूचना जारी करपरी आसंता पर्यंत कर्णाटक उपकूल कोंकण गोवा ओडिशा और तेलंगाना में प्रबल वर्षा हो सूचना दी। मुख्य संवाद पुणि थरे राष्ट्रपति आज 65 जन को प्रदान करेंगे द्वितीय पर्याय पद्म पुरस्कार। नुआदिल्ली में नाफेडर नीलाम पोर्टाल शुभारंभ कले केन्द्र समवाय मंत्री। आमेरिका ईरान मध्य बुझाणा को स्वागत कला भारत। षोडश ब्रिक्स जातीय सुरक्षा उपदेष्टा बैठक में अणपारंपरिक आतंक प्रसंग नहीं आलोचना। केन्द्र मंत्रिमंडल इस्तफा दे संख्यालघु व्यापार राष्ट्रमंत्री जर्ज कुरियन। एवं एफआईएच प्रो पुरुष वर्ग हॉकी लीग रे भारत एवं पाकिस्तान मध्ये आज खेल उद्घाटन मैच संवाद शेष होगा।
2: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present Padma Awards during second round of civil investiture ceremony at Rashtrapati Bhavan this evening. Home Minister Amit Shah says Shyama Prasad Mukherjee's dream realized with abrogation of Article 370. National Security Advisor Ajit Doval says security around the world. Enforcement Directorate conduct searches at 18 places in Tamil Nadu in connection with alleged teacher recruitment exam manipulation case. Lionel Messi becomes the highest goal scorer in FIFA World Cup history, leads Argentina into knockout stage. And in hockey, India to face Pakistan in opening match of the FIH Pro League in London today. President Draupadi Murmu will present the Padma Awards at the second civil investiture ceremony at Rashtrapati Bhavan this evening. Padma Awards, one of the highest civilian awards of the country, are conferred in three categories: Padma Vibhushan, Padma Bhushan, and Padma Shri. The President will confer 65 Padma Awards today. More from our

0: ମୁଖ୍ୟ ସମ୍ବାଦ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଓ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ତାମିଲନାଡ଼ୁର ତିରୁଭଲ୍ଲୁର୍ଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଗତକାଲି ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହିତ ସେଠାରେ ପ୍ରଶାସନ ସହ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
1: ସମ୍ପୂର୍ଣ୍ଣ ରୂପେ ତ୍ରୁଟି ଶୂନ୍ୟ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ। ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିରେ ଉତ୍ତୀର୍ଣ୍ଣ ହୋଇନଥିବା କିମ୍ବା ଆଦୌ ଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁପ୍ରିମକୋର୍ଟ ଆଉ 1 ବର୍ଷ ସୁଯୋଗ ଦେଇଛନ୍ତି। ଟିଇଟିରେ ଉତ୍ତୀର୍ଣ୍ଣ ହେବା ଅବଧିକୁ 2ରୁ 3 ବର୍ଷକୁ ବୃଦ୍ଧି କରାଯାଇଛି। 2028 ଅଗଷ୍ଟ ମାସ 31 ତାରିଖ ସୁଦ୍ଧା ଟିଇଟି ପାସ୍ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆଉ 5 ଦିନ ମଧ୍ୟରେ ଶେଷ ହେବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 99.86% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ 86%ରୁ ଅଧିକ ଫର୍ମଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଧୀନରେ ଥିବା 3ଟି ନିର୍ବାଚନ ମଣ୍ଡଳୀରେ 90%ରୁ ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93%ରୁ ଅଧିକ ପରିଗଣନା ଫର୍ମ ବଣ୍ଟନ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10ଟି ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପ୍ରାୟ 20ଟି ବିଦ୍ୟାଳୟକୁ ଜାତୀୟ ସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମ ପଠାଯାଇଥିଲା। ପ୍ରତ୍ୟେକ ପୁରସ୍କାରପ୍ରାପ୍ତ ବିଦ୍ୟାଳୟକୁ ନଗଦ 1 ଲକ୍ଷ ଟଙ୍କା ସ୍ୱୀକୃତି ପ୍ରମାଣପତ୍ର ସହିତ 3ଦିନିଆ ବାହ୍ୟ ପରିଦର୍ଶନରେ ଅଂଶଗ୍ରହଣ କରିବା ପାଇଁ

ମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରତି ତାଙ୍କର ବଳିଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ଜୁଲାଇ ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା କରିବା ନେଇ ଦିନଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9:30-11:30 ମଧ୍ୟରେ ପ୍ରଥମ ପେପର ଏବଂ ଅପରାହ୍ନ 2:30-4:30 ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ଅନ୍ୟପକ୍ଷରେ ଚଳିତ ମାସ 28 ତାରିଖରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଆର୍ଆଇ ଅମିନ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକଗୁଡ଼ିକୁ ତ୍ରୁଟିଶୂନ୍ୟ ଭାବେ ପିଲାମାନଙ୍କ ପାଖରେ ପହଞ୍ଚାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ପୁସ୍ତକର ପ୍ରକାଶନର ସମ୍ପାଦନା ମଣ୍ଡଳୀ ଦ୍ୱାରା ତ୍ରୁଟି ସଂଶୋଧନ କରାଯାଇଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାପିବା ପାଇଁ ସରକାର ଯୋଜନା କରୁଛନ୍ତି। ସଂଶୋଧିତ ପୁସ୍ତକଗୁଡ଼ିକରେ ଡିଜିଟାଲ ବାରକୋଡ୍ ସ୍ଥାନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ 4 ଗ୍ରାମର 237 ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦରେ 255,26,49,028 ଟଙ୍କା ବଣ୍ଟନ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ DRDA ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋଦାବରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ପ୍ରଶିକ୍ଷକ ଶକ୍ତିଶ୍ରୀ ସଂଯୋଜକ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରୀମାନଙ୍କୁ ଅପ୍ରତ୍ୟାଶିତ ଆପାତକାଳୀନ ପରିସ୍ଥିତିରେ ଧୈର୍ଯ୍ୟ ସାହସ ଓ କୌଶଳ ପ୍ରୟୋଗ କରି ଆତ୍ମସୁରକ୍ଷା ପାଇଁ ସଚେତନ ରହିବା ନେଇ ପରାମର୍ଶ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ସର୍ବାଧିକ 72 ମିଲିମିଟର ବର୍ଷା ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ବାମରାଠାରେ 64.4 ମିଲିମିଟର ଏବଂ କୋରାପୁଟଠାରେ 51 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 198.3 meter ତଥା 1584 kHz ଯୋଗେ, ଏଫ୍ଏମ୍ ବ୍ୟାଣ୍ଡ 101 MHz ଯୋଗେ। ଏହି କାର୍ଯ୍ୟକ୍ରମ ଆପଣ ଏକାସଙ୍ଗେ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 5 PM। ସମୟ ହୋଇଛି ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ଶ୍ରୋତାବନ୍ଧୁ ନମସ୍କାର, ଇନ୍ଦ୍ରଧନୁ ଅଗଣାରୁ ଆପଣଙ୍କୁ ସାଦରେ ସ୍ୱାଗତ। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ଚିନ୍ମୟୀ ଶ୍ରୀପଦା ଏବଂ ଅରିଜିତ ସିଂ, ଚଳଚ୍ଚିତ୍ର 2 States।

ପରବର୍ତ୍ତୀ ଗୀତଟିକୁ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଏବଂ ଅଲି ଜାଫର, ଚଳଚ୍ଚିତ୍ର ଚଷମେ ବଦୂର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କୁ ଯାଇ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶୁଣିଥିଲେ ଗୀତଟି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ, ଚଳଚ୍ଚିତ୍ର ଏକ ରିସ୍ତା। ପରବର୍ତ୍ତୀ ଗୀତଟିକୁ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ ଏବଂ ସୋନୁ ନିଗମ, ଚଳଚ୍ଚିତ୍ର ଫନା।

ଶୁଣୁଥିଲେ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 5:30। ଏଥର ଶୁଣନ୍ତୁ ଯୁବଶ୍ରୋତା ବନ୍ଧୁମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଯୁବବାଣୀ।

0: 10 ଲକ୍ଷର ଲଟେରି ମତେ ୱାଓ
1: ହସଲା
2: ନକଲି ଅଫର୍ସ ପ୍ରତି ସାବଧାନ
3: RBI କହେ
4: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
5: ହଁ ବନ୍ଧୁ, ଯେଉଁଠି ମାନବ ସମ୍ବଳର ଅଭିବୃଦ୍ଧି ପାଇଁ ଜଳ ଅପରିହାର୍ଯ୍ୟ, ସେଠାରେ ଜଳର ସୁପରିଚାଳନା ଦ୍ୱାରା ମାନବ ସମ୍ବଳକୁ ମଧ୍ୟ ଠିକ୍ ପରିଚାଳନା କରାଯାଇପାରେ। ଏହାର ଯଥାର୍ଥତା ପାଇଁ ଚଳିତ ବର୍ଷ ବିଶ୍ୱ ଜଳ ଦିବସର ପ୍ରସଙ୍ଗ ରହିଛି ଜଳ ଓ ଲିଙ୍ଗଗତ ସମାନତା। ଚଳିତ ବର୍ଷ ଜଳ ଦିବସ ପାଳନ ପାଇଁ ଆହ୍ୱାନ ଦିଆଯାଇଛି ଯେ ଯେଉଁଠାରେ ଜଳ ପ୍ରବାହମାନ ସେଠାରେ ସମାନତାର ଅଭିବୃଦ୍ଧି ଘଟିପାରେ। ଜଳ ଓ ଲିଙ୍ଗଗତ ସମାନତା, ବିକାଶ ତଥା ମାନବାଧିକାର, ଦାୟିତ୍ୱ ମହିଳା ଏବଂ କିଶୋରୀମାନଙ୍କ ଉପରେ ରହିଥାଏ। ଏହା ସେମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ। ଜଳ ପରିଚାଳନା ଏବଂ ନୀତି ନିର୍ମାଣ ସମିତିରେ କିନ୍ତୁ ମହିଳାମାନଙ୍କର ଭାଗିଦାରୀ କମ୍ ଥାଏ।

ବନ୍ଧୁ, ଜଳବାୟୁ ପରିବର୍ତ୍ତନ, ଗ୍ଲାସିୟର ତରଳିବା ଏବଂ ପ୍ରଦୂଷଣ କାରଣରୁ ପାନୀୟ ଜଳ ମାତ୍ର 1% ପରିଣାମ ଦ୍ରୁତ ଗତିରେ କମିଚାଲିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏବେ ଭୂମି ତଥା ତେଲ ବଦଳରେ ଜଳଭାଗ ଉପରେ ନିୟନ୍ତ୍ରଣ ପାଇଁ ଭବିଷ୍ୟତର ଯୁଦ୍ଧ ହେବ। ଏହାର ବିପରୀତ ଭାବେ ଏପରି ଦେଶ ମଧ୍ୟରେ ସହଯୋଗ ବଢ଼ିବାରେ ସାମାନ୍ୟ ଆଶା ଦେଖାଯାଉଥିବା ବେଳେ ଯୁଦ୍ଧ ଆଶଙ୍କା ଅଧିକ କରାଯାଏ। ଯୁଦ୍ଧ ବା ସଂଘର୍ଷ ବେଳେ ବନ୍ଧ ପରି ଜଳର ପ୍ରମୁଖ ଭିତ୍ତିରେ କ୍ଷତି କରିବା ଲାଗି ଲକ୍ଷ୍ୟ କରାଯିବ। ବର୍ଷା ଜଳ ସମେତ ଜଳ ସଂରକ୍ଷଣ, ଜଳ ସୁପରିଚାଳନା ତଥା ବର୍ଜ୍ୟ ଜଳର ପୁନଃଚକ୍ରଣ ଦ୍ୱାରା ଜଳ ସଙ୍କଟ ଏଡ଼ାଯାଇପାରିବ।

ହଁ ବନ୍ଧୁ, ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ପୃଥିବୀ ଉପହାର ଦେବା ପାଇଁ ଜଳ ସଂରକ୍ଷଣ ଅପରିହାର୍ଯ୍ୟ। ଏଥିପାଇଁ ଆମେ ସମସ୍ତେ ଏକଜୁଟ ହେବା ଜରୁରୀ। ଭାରତରେ ପ୍ରାଚୀନ କାଳରୁ ଜଳ ସଂରକ୍ଷଣକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ବେଦ ପୁରାଣରେ ଜଳାଶୟ, ବନ୍ଧ, ପୁଷ୍କରିଣୀ ପ୍ରତିଷ୍ଠା ମଣିଷର ପରମ କର୍ତ୍ତବ୍ୟ ବୋଲି ଉଲ୍ଲେଖ ରହିଛି। ଜଳ ସଙ୍କଟ କେବଳ ମଣିଷ ନୁହେଁ, ସମଗ୍ର ଦେଶର ବିକାଶ ପାଇଁ ବିପଦ ସୂଚକ। ତେଣୁ ଜଳ ସଂରକ୍ଷଣ ସଞ୍ଚୟ ସହିତ ନଦୀ ସଂରକ୍ଷଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ନଦୀର ସୁରକ୍ଷା ତଥା ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଦ୍ୱାରା ଆଗାମୀ ପିଢ଼ି ଜଳର ମହତ୍ତ୍ୱ ଅନୁଭବ କରିପାରିବେ ଏବଂ ଏହାର ସ୍ୱଚ୍ଛତା ଓ ସଂରକ୍ଷଣ ପ୍ରତି ସଚେତନ ହେବେ।

ହଁ ବନ୍ଧୁ, ମଣିଷ ଶରୀରର ପ୍ରାୟ 60% ଜଳ। ଏହା ଶରୀରର ତାପମାତ୍ରା ନିୟନ୍ତ୍ରଣ, ପୋଷକ ତତ୍ତ୍ୱ ପରିବହନ ଏବଂ ବିଷାକ୍ତ ତତ୍ତ୍ୱ ନିଷ୍କାସନରେ ସହାୟକ ହୋଇଥାଏ। ଜଣେ ବ୍ୟକ୍ତି ସୁସ୍ଥ ରହିବା ଲାଗି ପ୍ରତିଦିନ 2-3 ଲିଟର ଜଳ ପିଇବା ଆବଶ୍ୟକ। ମାନବୀୟ ବ୍ୟବହାର ସହିତ ଜଳ କୃଷି, ଉଦ୍ୟୋଗ ଏବଂ ଶକ୍ତି ଉତ୍ପାଦନ ପାଇଁ ଜରୁରୀ। ପୃଥିବୀରେ ମୋଟ ଜଳର 3% ମଧୁର ଜଳ, ଏଥିରୁ 2% ଗ୍ଲାସିୟର ବରଫ ଆକାରରେ ଜମା ଥିବାବେଳେ 1% ପାନୀୟ ଉପଯୋଗୀ। ଜଳ ପୁନଃଚକ୍ରଣ ପ୍ରାକୃତିକ ଉପାୟରେ ହେଉଥିବା ବେଳେ ସମାନ ଜଳ ଶହ ଶହ କୋଟି ବର୍ଷ ଧରି ଭୂପୃଷ୍ଠରେ ରହିଛି। ବିଶ୍ୱର ପ୍ରାୟ 220 କୋଟି ଜନସଂଖ୍ୟା ସୁରକ୍ଷିତ ଏବଂ ସ୍ୱଚ୍ଛ ଜଳ ସୁବିଧାରୁ ବଞ୍ଚିତ। ପ୍ରତିବର୍ଷ ଲକ୍ଷାଧିକ ଲୋକ ଜଳଜନିତ ଅସୁସ୍ଥତାରୁ ମୃତ୍ୟୁବରଣ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ଯୋଗୁଁ ଜଳାଭାବ ଏକ ଗୁରୁତର ସମସ୍ୟା ହୋଇଚାଲିଛି। ତେଣୁ ଜଳ ସଂରକ୍ଷଣ ଏବଂ ସଞ୍ଚୟ ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ।

ଶୁଣୁଥିଲେ ଯୁବବାଣୀ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6। ଏଥର ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଶୁଣୁଥିଲେ ବନସ୍ୱର ଏବେ କାର୍ଯ୍ୟକ୍ରମରେ ଜୁଆଙ୍ଗ ଗୀତ ପରିବେଷଣ କଲେ କାର୍ତ୍ତିକ ଜୁଆଙ୍ଗ ଏବଂ ସାଥୀ କଳାକାର ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।

ପ୍ରାସଙ୍ଗିକ ପରିସଂଖ୍ୟାନ ସହାୟକ ହୋଇଥାଏ। ସରକାରୀ ପରିସଂଖ୍ୟାନ ସାମାଜିକ ଏବଂ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତିକୁ ରେକର୍ଡ କରିବାରେ, କେଉଁ ସ୍ଥାନରେ ନୀତି ପ୍ରଭାବ ପକାଇବା ଆବଶ୍ୟକ ସ୍ଥିର କରିବାରେ, ନୀତିରେ କେତେ ପରିମାଣର ପରିବର୍ତ୍ତନ ଆବଶ୍ୟକ ଆକଳନ କରିବାରେ, ଏକ ନିର୍ଦ୍ଦିଷ୍ଟ ନୀତି ଭଲ କାମ କରୁଛି କି ନାହିଁ ଚିହ୍ନଟ କରିବାରେ ଏବଂ ଏଥିରେ ଜଡ଼ିତ ଆନୁମାନିକ ଖର୍ଚ୍ଚ ଆକଳନ କରିବାରେ ସହାୟକ। ଏକ ଦୃଢ଼ ପରିସଂଖ୍ୟାନର ଭିତ୍ତିଭୂମି ନିର୍ଭର କରେ ସରକାରୀ ଗଣନାକାରୀ ଏବଂ ସର୍ବେକ୍ଷଣକାରୀଙ୍କୁ ତଥ୍ୟର ସ୍ଥିତିକୁ ସଠିକ୍ ଏବଂ ନିରପେକ୍ଷ ଭାବରେ ରିପୋର୍ଟ କରିବାରେ ଲୋକଙ୍କର ସହଯୋଗ ଉପରେ। ଯଦି ଅର୍ଥନୈତିକ ଓ ସାମାଜିକ ନୀତିର ସଫଳତା ସଠିକ୍ ପରିସଂଖ୍ୟାନ ଉପରେ ନିର୍ଭର କରେ, ତେବେ ଏହି ସଫଳତାର ମୂଳ ହେଉଛି ପରିସଂଖ୍ୟାନ ସଂଗ୍ରହ କରିବା ପ୍ରକ୍ରିୟାରେ ଲୋକଙ୍କ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ। ଆଜି ଭାରତ ସରକାରଙ୍କର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ଅନେକ ବଡ଼ ଧରଣର ଡାଟା ସେଟ୍ ଏବଂ ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ୍ ସର୍ଭେ ଅଫ୍ ଇନ୍କର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ୍ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ। ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ। ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ଭାରତ ସରକାରଙ୍କର ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ୍ ଦ୍ୱାରା ଅନେକ ବଡ଼ ଧରଣର ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ୍ ସର୍ଭେ ଅଫ୍ ଇନ୍କର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ୍ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ। ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ। ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ସମସାମୟିକ ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଏବଂ ଅନ୍ୟାନ୍ୟ ଡିବିଟି ଯୋଜନା ଭଳି ନୀତି ଏବଂ କାର୍ଯ୍ୟକ୍ରମର ସଫଳତା ଅତିକମ୍ରେ ଦୁଇଟି କାରଣ ଉପରେ ନିର୍ଭର କରିଥାଏ। ସାମାଜିକ ଆର୍ଥିକ ପରିସଂଖ୍ୟାନର ରଣନୈତିକ ଉପଯୋଗ ଏବଂ ଏଭଳି ଯୋଜନାର କାର୍ଯ୍ୟାନ୍ୱୟନରେ ଜନଭାଗିଦାରୀ। ଏହା ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାରେ ଏବଂ ଲିକେଜ୍ ଉଲ୍ଲେଖନୀୟ ଭାବରେ ହ୍ରାସ କରିବାରେ ସାହାଯ୍ୟ କରିଛି। ଭାରତରେ ସଠିକ୍ ପରିସଂଖ୍ୟାନରେ ଯୋଗଦାନ କରିବାରେ ଆମର କର୍ତ୍ତବ୍ୟକୁ ଆମେ ବୁଝିବା, ଯାହା ଉନ୍ନତ ନୀତି ନିର୍ଦ୍ଧାରଣ ଏବଂ କାର୍ଯ୍ୟକାରିତା ମାଧ୍ୟମରେ ଆମ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧିର ଫଳାଫଳ ଦେବ।

ଶୁଣୁଥିଲେ ଆଲୋଚନା ଯୋଜନାର ସଫଳ ରୂପାୟନରେ ନିର୍ଭୁଲ ପରିସଂଖ୍ୟାନର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଭାରତ ସରକାରଙ୍କ ଭାରତୀୟ ଅର୍ଥନୈତିକ ସେବାରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଂଶୁମାନ କାମିଲା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଏବଂ ଚରଣ ହେମ୍ବ୍ରମ କଲେ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ଶିକ୍ଷା ସଦନଠାରେ ଆସନ୍ତା 9 ତାରିଖରେ ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିବେ। ଏଥିରେ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ। ଏହାସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ 30ଟି ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଆମ୍ବୁଲାନ୍ସ ମୁତୟନ କରାଯିବ। ସେହିପରି ଜଳ ବିଶୋଧନାଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବ। 14ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ପମ୍ପ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ ସ୍ଥଳ, ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ 3ଟି ଗ୍ରିଡ୍ ଷ୍ଟେସନ୍ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ 370ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସୁରକ୍ଷା ବ୍ୟବସ୍ଥା ପାଇଁ 220 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9ଟାରୁ 11:30 ମଧ୍ୟରେ ପ୍ରଥମ ପତ୍ର ଏବଂ ଅପରାହ୍ନ 2ଟାରୁ 4:30 ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଖରିଫ ଋତୁ ଏବଂ ଏଲ୍ନିନୋ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରି 92% ରହିବ ବୋଲି ପୂର୍ବାନୁମାନ କରିଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଆଦି 8ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ 57,88,000 ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରାଯାଇଛି। ଏଥିପାଇଁ ରିହାତି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ 14,350 କ୍ୱିଣ୍ଟାଲର ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ କ୍ଷେତ ବଞ୍ଚାଅ ଅଭିଯାନ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ସଜାଗ ରହିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ କରାଯିବ। ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଆଜି ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକରେ ବଳିଦାନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଅବସରରେ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱରସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ ବୌଦ୍ଧଠାରେ ବଳିଦାନ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତଙ୍କ ଉପସ୍ଥିତିରେ ଏହି ପାଟ ହସ୍ତାନ୍ତର କରାଯାଇଛି। 1981 ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ପ୍ରତିବର୍ଷ ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଏହି ପାଟ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି ପଇତା ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲରେ ଜିଲ୍ଲାପାଳ ଏକାଧିକ ନୂତନ ଚିକିତ୍ସା ସେବାର ଉଦ୍ଘାଟନ କରିଛନ୍ତି। ଇକୋ ମାମୋଗ୍ରାଫି, ଶଲ୍ୟ ଚିକିତ୍ସା, ବହିର୍ବିଭାଗ, ଏଣ୍ଡୋସ୍କୋପି ଆଦି ବିଭିନ୍ନ ଅତ୍ୟାଧୁନିକ ସୁବିଧାକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଖୋଲା ରହିବା ସହ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ଼ ବିତରଣ ଆରମ୍ଭ ହୋଇଛି। ଏହି କାର୍ଡ଼ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। 77ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ 46,980 ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ରାୟଗଡ଼ା ପୌରପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଜନକଲ୍ୟାଣ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 123 ଜଣ ନୂତନ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିଶାମୁକ୍ତ ଭାରତ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ 200ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଦଯାତ୍ରା ସହର ପରିକ୍ରମା କରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲା। ମାଲକାନଗିରି ଜିଲ୍ଲାପାଳ ସ୍ଥାନୀୟ ଯୁବପିଢ଼ି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସଞ୍ଜୀବ ଦ୍ୱିବେଦୀ କହିଛନ୍ତି
1: ଓଡ଼ିଶା କୁ ଆଜ କଭର କରି ଲିଆ ହେ ଆଜ ହମାରା ମାନସୁନ ଜୋ ହେ ଆଡଭାନ୍ସ ହୋନେ କେ ବାଦ ପୁରା ହୋଲ ଓଡ଼ିଶା କେ 30 କେ 30 ଡିଷ୍ଟ୍ରିକ୍ଟ ଜୋ ହେ କଭର ହୋ ଗଏ ହେ। ବିହାର ସେ ଲେକେ ଏକ ନର୍ଥ ୱେଷ୍ଟ ବେଓ ବେଙ୍ଗଲ ତକ ଏକ ଟ୍ରଫ ଜା ରହି ହେ ଜୋ କି ସମୁଦ୍ର ସତା ସେ 1.5 କିଲୋମିଟର ଉଚାଇ ପର ହେ ଔର ଭେ ଝାରସୁଗୁଡ଼ା ଗେଙ୍ଗେଟିକ ୱେଷ୍ଟ ବେଙ୍ଗଲ ଓ ଓଡ଼ିଶା କେ ଉପର ସେ ହୋତି ହୁଇ ଜା ରହି ହେ ଜହାଁ ପେ ଆକ୍ଟିଭିଟି ରହେଗି ବାରିଶ କି ତୋ ଜିସମେ ଫୋରକାଷ୍ଟ ମେ ଡେ 1 ମେ ରେନଫଲ ଡିଷ୍ଟ୍ରିବ୍ୟୁସନ ହୋଲ ଓଡ଼ିଶା ମେ ସ୍କାଟର ରହନେ କି ସମ୍ଭାବନା ହେ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ରମ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। खरीफ ऋतु एवं एलनिनोर मुकाबला नहीं केन्द्र कृषि मंत्री अध्यक्षतार समीक्षा बैठक एवं राज्यर समस्त जिला को स्पर्श कला दक्षिण पश्चिम मौसुमी वायु आंचलिक संवाद आज इतनी।
2: कार्यक्रम शुणुंत आकाशवाणी कटक केन्द्रु
3: आजिर प्रसंग देशर दृढ़ अर्थनैतिक अभिवृद्धि आलेख्य आंचलिक संवाद विभाग उपस्थापन मु महेश्वर साहू। विश्व प्रतिकूल परिस्थिति सत्वे भारत दृढ़ अर्थनैतिक अभिवृद्धि हासिल करिछि। गत आर्थिक वर्षरे देशर अभिवृद्धि हार 6.3% रहिथिबा बेले चलित आर्थिक वर्षर प्रथम त्रैमासिक 7.8% को वृद्धि पाइथिला। एभली परिवर्तन भारत को विश्वर द्रुततम अभिवृद्धिशील अर्थनीति भावे मान्यता प्रदान करिछि। कौशलपूर्ण संस्कार दक्ष मानव संबल एवं नीतिगत पदक्षेप द्वारा एही सफलता संभव होई परिछि। अर्थनैतिक समृद्धि अंतर्भुक्ति अभिवृद्धि सामाजिक उन्नति परिवेशगत दृढ़ता एवं स्वच्छ शासनर दृष्टिकोण नहीं सरकार ग्रहण करुथिबा पदक्षेपगुड़िक ए दिगरे उपयोगी सब्यस्त होइछि। देशर अभिवृद्धि व्यक्तिगत व्यवहार एवं युववर्गक सृजनशीलता को प्रतिपादन करुछि। घरोई आवश्यकतार चाहिदा वृद्धि देशर अर्थनैतिक गतिशीलता को सशक्त करिछि। यूपीआई एवं ई कमर्स भली प्लाटफर्म डिजिटल विप्लव को अधिक सुदृढ़ करने सहित टायर टू एवं टायर थ्री सहर गुड़िक खुचुरा व्यवसाय को अधिक व्यापक करिछि। पार्वण ऋतु में जीएसटी संग्रह वृद्धि वर्धित घरोई चाहिदा वृद्धि को प्रतिफलन करुछि। देशर जनसंख्यागत सुविधा अर्थनैतिक अभिवृद्धि मार्ग में एक प्रमुख अवदान प्रदान करुछि। समाजर विभिन्न स्तर लोक देशर अभिवृद्धिशील अर्थनीति में निजर योगदान प्रदान करुछन्ति। प्रधानमंत्री कौशल विकास योजना भली पदक्षेप निजुक्ति क्षेत्र को अधिक व्यापक करुछि। देशर युवशक्ति उत्पादकतारे परिणत होता बेले महिला श्रमशक्ति द्रुतगति में वृद्धि पाउछि। देशर वर्धित अंतर्भुक्ति संपन्न श्रमशक्ति को यह प्रतिपादन करुछि। स्टार्टअप क्षेत्र व्यापक होगा यार अन्यतम उदाहरण। प्राय 2 लाख स्वीकृतिप्राप्त स्टार्टअप सहित भारत विश्वस्तर में नवसृजन क्षेत्र में तृतीय स्थान में पहुंची। निरंतर निवेश माध्यम रे स्वास्थ्य शिक्षा एवं निजुक्ति क्षेत्र देशर जनसंख्यागत लाभांश को उपयोग करि परुछि। फळरे सामाजिक सुरक्षा क्षेत्र अधिक सशक्त होउछि। देशर रप्तानी क्षेत्र रे अभिवृद्धि विश्व बजार रे भारतर स्थिति को प्रमाणित करुछि। रप्तानी क्षेत्र रे पाखापाखि 14% वृद्धि एहाकु प्रतिफलित करुछि। मेक इन इंडिया पदक्षेप एवं उत्पादक भित्तिक प्रोत्साहन योजना पीएलआई देशर इलेक्ट्रोनिक्स सामग्री उत्पादन और रप्तानी को बहुगुण में विस्तार करिछि। रप्तानी अभिवृद्धि में मोबाइल फोन एक प्रमुख क्षेत्र भाव उभाविछि। औषध एवं वैषयिक सामग्री रप्तानी वृद्धि विश्व मूल्य श्रृंखल में भारतर भूमिका को सुदृढ़ करिछि। 2030 सुधा देशर उत्पाद एवं शिल्प क्षेत्र 25% वृद्धि घटिबा नै लक्ष्य रखाई। मेक इन इंडिया एवं पीएलआई पदक्षेप ए क्षेत्र को सकारात्मक गतिशीलता प्रदान करिछि। गत दशंधि मध्यरे इलेक्ट्रॉनिक्स उत्पादन वृद्धि देश को विश्वस्तर में प्रतियोगितामूलक उत्पादन क्षेत्र में परिणत करिछि। प्रत्यक्ष विदेशी पुंजनिवेश मध्य अधिक होइछि। द्रव्य और सेवाकर जीएसटी संस्कार देश में एक सुगम जातीय बजार सृष्टि करि परिछि। एभली पदक्षेप टिकस प्रक्रिया को अधिक स्वच्छ तथा परिचालनागत दक्षता को वृद्धि करिछि। फळरे व्यवसाय क्षेत्र अधिक सहज और सरल हो परिछि। कृत्रिम बुद्धिमत्ता आधारित जांच इलेक्ट्रोनिक्स रसीद एवं सरल रिटर्न दाखल भली पदक्षेप राजस्व स्थिरता एवं उन्नत कार्यान्वयन को सहयोग प्रदान करिछि। बीमा क्षेत्र में विदेशी पुंजनिवेश सीमा वृद्धि बजार विकास ए क्षेत्र में रहिथिबा आह्वान गुड़िकर समाधान व्यवस्था को अधिक सहज करि परिछि। नूतन भावे कार्यकारी होइथिबा 4 श्रम कोड श्रम क्षेत्र को अधिक सशक्त करुछि। आशायी एवं निजुक्तिदाता पाई एभली नूतन पदक्षेप बेस उपयोगी सब्यस्त होउछि। देशर शक्ति क्षेत्र रे मध्य व्यापक परिवर्तन घटिछि। नवीकरणीय शक्ति सामर्थ्य व्यापक होइछि। सौरशक्ति उत्पादन एवं सबुज हाइड्रोजन नवसृजन क्षेत्र को गुरुत्वपूर्ण सहयोग प्रदान करुछि। 2030 सुद्धा देशर अणुजीवाश्म शक्ति क्षेत्र 500 GW एवं 2000

0: 2027 ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ରଖାଯାଇଛି। ତେବେ ଭାରତର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଯାତ୍ରା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ନବୀକରଣୀୟ ଶକ୍ତି ପ୍ରସାର, ଜଳବାୟୁ ପରିବର୍ତ୍ତନ ଆଧାରିତ ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ମାଧ୍ୟମରେ ହାସଲ ହୋଇଥିବା ଦ୍ରୁତ ଅଭିବୃଦ୍ଧି ଦୀର୍ଘକାଳୀନ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରୁଛି।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘରେ ରାତି 7ଟା। ଏଥର ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ।

0: ଶୁଣୁଥିଲେ କାର୍ଯ୍ୟକ୍ରମର ଶେଷ ଗୀତଟି ଇରା ମହାନ୍ତିଙ୍କ କଣ୍ଠରେ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର। କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜବେକିସ୍ତାନ ପରସ୍ପରକୁ ଭେଟିବେ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯାଇଛି। ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ସମ୍ମାନିତ ହୋଇଛନ୍ତି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ ବର୍ଷ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ଘୋଷିତ ହୋଇଥିଲା। ସେଥିମଧ୍ୟରେ 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ, 113 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଯାତ୍ରାର ନେତୃତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତୀୟ ପ୍ରଶାସନିକ ସେବା 2024 ବ୍ୟାଚ୍ର 183 ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ ବେଳେ ଶ୍ରୀ ମୋଦି ଏହା କହିଛନ୍ତି। ନାଗରିକ ଦେବଭାବ ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ନାଗରିକଙ୍କୁ ଶାସନର କେନ୍ଦ୍ର ରଖିବାର ଆବଶ୍ୟକତା ରହିଛି। ଦୂରଦୃଷ୍ଟି ସହ ନବସୃଜନ, ନାଗରିକ କୈନ୍ଦ୍ରିକ ଶାସନ ଚିନ୍ତାଧାରା ସହିତ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗ କରିବାକୁ ଏହି ପ୍ରଶିକ୍ଷାର୍ଥୀଙ୍କୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ପ୍ରତ୍ୟେକ ନୀତି ପ୍ରଶାସନିକ ନିଷ୍ପତ୍ତି ବିକଶିତ ଭାରତ ଗଠନ ଦୃଷ୍ଟିକୋଣ ନେଇ କାର୍ଯ୍ୟକାରୀ ହେବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି, ଶକ୍ତି ସୁରକ୍ଷା ଏବଂ ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ବ୍ୟାଚ୍ରେ 40% ଅଧିକ ମହିଳା ଅଧିକାରୀଙ୍କ ଉପସ୍ଥିତି ରାଷ୍ଟ୍ର ନିର୍ମାଣରେ ମହିଳାଙ୍କର ବର୍ଦ୍ଧିତ ଅଂଶଗ୍ରହଣକୁ ଆଲୋକପାତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ ସାର କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍ ମହେନ୍ଦ୍ର ଦେବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏକ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, ଜାତୀୟ ଆୟର ପ୍ରାୟ 1/5 କୃଷି କ୍ଷେତ୍ରରୁ ଆସିଥାଏ। ଏଥିସହ 43% ଶ୍ରମ ଶକ୍ତିକୁ କୃଷିକ୍ଷେତ୍ର ଜୀବିକା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ଗତ 2024 ଆର୍ଥିକ ବର୍ଷରେ ଶେଷ ହୋଇଥିବା ଦଶନ୍ଧିରେ ଦେଶର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ରେକର୍ଡ ପରିମାଣ 4.4% ଅଭିବୃଦ୍ଧି ଘଟିଛି। ପଶୁପାଳନ ଏବଂ ମତ୍ସ୍ୟଚାଷ ବାର୍ଷିକ ପ୍ରାୟ 7% ବୃଦ୍ଧି ପାଇଥିବା ଶ୍ରୀ ଦେବ କହିଛନ୍ତି। ନିରନ୍ତର ସାର ଯୋଗାଣ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପୁଷ୍ଟିକର ଆଧାରିତ ରିହାତି ବ୍ୟବସ୍ଥା ଦ୍ୱାରା ଦେଶର କୃଷିକ୍ଷେତ୍ର ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଦେବ କହିଛନ୍ତି। ଭାରତ ମଙ୍ଗୋଲିଆ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ମଙ୍ଗୋଲ ରିଫାଇନେରୀ ପ୍ରକଳ୍ପକୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପରିଦର୍ଶନ କରିଛନ୍ତି। ତାଙ୍କ ସହ ମଙ୍ଗୋଲିଆ ପ୍ରତିପକ୍ଷ ବାତ୍

0: ମାଇ ଭାରତ ଅଭିଯାନ ଅଧୀନରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ବନ୍ଦେ ମାତରମ୍ ଶିବିରର ଆୟୋଜନ କରାଯିବ। ଦେଶର ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଯୁବବର୍ଗଙ୍କୁ ଅଧିକ ସଚେତନ କରାଇବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଏଥିପାଇଁ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ 20 ଶିବିର ସ୍ଥାପନ କରାଯିବ। 6 ରାଜ୍ୟର 15-29 ବର୍ଷ ବୟସ୍କ 150 ଜଣ ଯୁବ ଅଂଶଗ୍ରହଣକାରୀ ପ୍ରତ୍ୟେକ ଶିବିରରେ ଯୋଗଦେବେ। ସେମାନଙ୍କ ମଧ୍ୟରେ 50% ମହିଳା ଏବଂ ପଛୁଆ ବର୍ଗର ସଦସ୍ୟ ଅନ୍ତର୍ଭୁକ୍ତ ହେବେ। ପ୍ରଥମ ପର୍ଯ୍ୟାୟ ଶିବିର ଆସନ୍ତାକାଲିଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର କୋଲକାତାଠାରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ କହିଛି ଏହି ଶିବିରଗୁଡ଼ିକରେ ପ୍ରାୟ 3000 ଯୁବକ ଯୁବତୀ ଯୋଗଦେବେ। ସେମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଭାବର ଆଦାନ ପ୍ରଦାନ, ନେତୃତ୍ୱ ବିକାଶ ଏବଂ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା CUET 2026 ଫଳାଫଳ ପ୍ରକାଶ ପାଇଛି। CUET ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ ପାଇପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ଏହି ପରୀକ୍ଷା ପାଇଁ 15 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ 11 ଲକ୍ଷରୁ ଅଧିକ ପରୀକ୍ଷା ଦେଇଥିଲେ ବୋଲି NTA କହିଛି। ଗତମାସ 11-31 ପର୍ଯ୍ୟନ୍ତ CBT ମୋଡ୍ରେ ଏହି ପରୀକ୍ଷା ଦେଶର 321 ସହର ଏବଂ ବିଦେଶର 13 ସ୍ଥାନରେ 35 ପର୍ଯ୍ୟାୟରେ 19 ଧରି ଅନୁଷ୍ଠିତ ହୋଇଥିବା ନେଇ NTA ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ତେହେରାନ ଏହାର ପରମାଣୁ ଭିତ୍ତିଭୂମିର ଦୀର୍ଘକାଳୀନ ଏବଂ ବ୍ୟାପକ ତଦାରଖ ପାଇଁ ସହମତି ପ୍ରଦାନ କରିଛି। ଏଥିସହ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରତିବନ୍ଧକକୁ ଦୂର କରିବାରେ ୱାଶିଂଟନ୍ ସହଯୋଗ ମଧ୍ୟ ପ୍ରଦାନ କରିବ। ଆମେରିକାର ଦୃଢ଼ ତଦାରଖ ଅଧୀନରେ ସେଠାରେ ଆର୍ଥିକ ରିହାତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ ତଥା ଶାନ୍ତି ପ୍ରତିଷ୍ଠା ନେଇ ଏହା ସହାୟକ ହେବ। ଏହି କୂଟନୈତିକ ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ କୌଣସି ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ଦ୍ୱାରା ଇରାନର ପରମାଣୁ ବ୍ୟବସ୍ଥାଗୁଡ଼ିକର ତଦାରଖ ପାଇଁ ସହମତି ପ୍ରଦାନ କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 ମାସରେ 5.4% ହୋଇଥିବାର ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ନୂଆଦିଲ୍ଲୀରେ ତ୍ରୈମାସିକ ଟ୍ରେଡ୍ ୱାଚ୍ର ସଦ୍ୟତମ ସଂସ୍କରଣକୁ ଉନ୍ମୋଚନ କରି ଡକ୍ଟର ଲାହିରି ଏହା କହିଛନ୍ତି। ସେ କହିଛନ୍ତି ଭାରତର ରପ୍ତାନୀ ଶେଷ 3 ମାସରେ 1.84 ଟ୍ରିଲିୟନ୍ ଡଲାରରେ ପହଞ୍ଚିଥିବା ବେଳେ ଆମଦାନୀ 6.5%କୁ ବୃଦ୍ଧି ପାଇଛି। ଶ୍ରୀ ଲାହିରି ପଶ୍ଚିମ ଏସିଆର ପରିସ୍ଥିତି ଅସ୍ଥାୟୀ ଏବଂ ସେଠାରେ ଖୁବ୍ ଶୀଘ୍ର ସ୍ୱାଭାବିକତା ଫେରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନିତ ହେବା ପାଇଁ ଅଂଶଗ୍ରହଣକାରୀ ଦଳଗୁଡ଼ିକ ପକ୍ଷରୁ ଜୋରସୋର ପ୍ରୟାସ ଜାରି ରହିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ 10:30 ପର୍ତ୍ତୁଗାଲ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। କଲମ୍ବିଆ କଙ୍ଗୋକୁ ଭେଟିବାକୁ ଥିବାବେଳେ ବୋଷ୍ଟନ୍ଠାରେ 12:30 ଇଂଲଣ୍ଡ ଓ ଘାନା ମଧ୍ୟରେ ମ୍ୟାଚ୍ ଖେଳାଯିବ। କାନାଡ଼ାର ଟରଣ୍ଟୋଠାରେ କ୍ରୋଏସିଆ ଏବଂ ପାନାମା ପରସ୍ପରକୁ ଭେଟିବେ। ଇତିମଧ୍ୟରେ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ନରୱେ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ଧୂଳିଝଡ଼ ସହ 60-70 କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜ୍ବେକିସ୍ତାନ ପରସ୍ପରକୁ ଭେଟିବେ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକଗୀତ ଓ ଲୋକନୃତ୍ୟ ମାଧ୍ୟମରେ ମତଦାତା ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏଥିରେ ଯୋଗଦେଇ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।
1: बूथ लेवल एजेंट्स अपॉइंटेड बाय पॉलिटिकल पार्टीज से भी एक्टिव पार्टिसिपेशन दरकार सो दैट आम ट्रांसपेरेंसी मेंटेन हो पार आमर यहाँ द्वारा मुझे अनुरोध करुच्ची कि आमर जिते भी बीएलओ जिते बड़े हाउस टू हाउस विजिट करेंगे तो सबू बोलंगीरवासी को मोर एज अ जिला निर्वाचन अधिकारी आउ जिलापाल आपन को रिक्वेस्ट रहिबो आपन तांको पूरा सहयोग करंतु।
0: राज्य सरकार को दुई वर्ष सफलता संपर्क में पंचायत राज मंत्री रविनारायण नायक कहते शिक्षा स्वास्थ्य कृषि महिला सशक्तिकरण भित्तिभूमि और रोजगार क्षेत्र में विभिन्न योजना सफलतार सह कार्यकारी होती। सुभद्रा लक्ष्यपति दीदी आयुष्मान भारत सीएम किसान और गोदावरी मिश्र आदर्श विद्यालय योजना यार प्रमुख उदाहरण से कहते।
2: प्रथम करी अटल बिहारी वाजपेयी गाँव सुव्यवस्था पाई गोटे योजना प्रस्तुत करते प्रधानमंत्री ग्राम सड़क योजना आज भी लोक गाँव लोक सहर को आसवर सौभाग्य पाइला एवं प्रशासन गाँ को जीवार सौभाग्य पाइला दी भितरे जो समन्वय सृष्टि है योजना गाँ को पहुंची पारा। रेलवे सेक्टर रे प्लाटफर्म उन्नतीकरण पाई जोटा गोटे लाइन थिला डबल लाइन सुविधा पाई पारिछु विभिन्न जिला को कनेक्ट नथिला कनेक्टिविटी रो रेलवे माध्यम रे आमे सुविधा पाई पारिछु। एजुकेशन रे आमे सेंट्रल स्कूल रु आरंभ करी यूनिवर्सिटी पर्यंत विभिन्न यूनिवर्सिटी आमे ओडिशा प्रदेश रे हेबार से प्रकार नमूना भी आमे केन्द्र सरकार ठारु पाइछु ଏବଂ ସବୁଠାରୁ ଯେଉଁ କଲେଜକୁ ଆସୁଥିବା ଛୋଟ ଛୁଆ ଏ ଭିତରେ ଦୁଇଟା ସମ୍ପର୍କ ଯୋଡ଼ି ହେଉଛି ଗୋଟେ ରାଜ୍ୟ ସରକାର ଏବଂ ଗୋଟେ କେନ୍ଦ୍ର ସରକାରଙ୍କର। ସବୁ ପଞ୍ଚାୟତରେ ଆମେ ଗୋଦାବରିଶ ଆଦର୍ଶ ବିଦ୍ୟାଳୟ କରିବୁ ଯେଉଁଠି ପ୍ରତ୍ୟେକ ଆଭିମୁଖ୍ୟ ରହିବ।
0: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଯୋଗକୁ ସୁସ୍ଥ ଜୀବନର ଆଧାର ବୋଲି ବର୍ଣ୍ଣନା କରିଥିଲେ। ଯୋଗକୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
3: ଅନ୍ତର୍ଜାତୀୟ ଯୋଗ ଦିବସ ଅବସର 2026 ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବି ଏବଂ ଏଇ ବର୍ଷର ଯୋଗା ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ହେଲା ଯେ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। ବାର୍ଦ୍ଧକ୍ୟ ବୟସରେ ସୁସ୍ଥ ଜୀବନଯାପନ କରିବା ହେଉଛି ସବୁଥିରୁ ବଡ଼ ଚ୍ୟାଲେଞ୍ଜ। ତ ସେଥିପାଇଁ ଆମେ ଯୋଗକୁ ନିତ୍ୟଦିନ କରିବା ପାଇଁ ପ୍ରୟାସ କରିବା ଏବଂ ସରକାରଙ୍କ ତରଫରୁ ମଧ୍ୟ ଗୋଟେ ବଡ଼ 2026-27 ଆର୍ଥିକ ବର୍ଷରେ ଘୋଷଣା କରାଯାଇଛି ବଜେଟ୍ରେ ଯେ ସବୁ ଗ୍ରାମ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜଣେ ଜଣେ ଯୋଗ ଇନ୍ଷ୍ଟ୍ରକ୍ଟର ଆପଏଣ୍ଟମେଣ୍ଟ ହେବେ ଯାହାଦ୍ୱାରା ଯୋଗ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିବ। ଯୋଗ କରିବା ପାଇଁ ତୃଣମୂଳ ସ୍ତରରେ ପିଲାମାନେ ଲୋକମାନେ ଆମର ଯେଉଁମାନେ ବାର୍ଦ୍ଧକ୍ୟ ପରିଣତ ବୟସର ଲୋକମାନେ ସମସ୍ତେ ଆଗ୍ରହୀ ହେବେ ଏବଂ ସୁସ୍ଥ ରହିବେ ଏବଂ ନିରୋଗ ରହିବେ।
0: ପାଟଣାଗଡ଼ର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସ୍ଥାନୀୟ ଆମ୍ବ ଜର୍ମାନୀ ଓ ଇଟାଲୀକୁ ରପ୍ତାନୀ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିବା ସହ ଆମୃତ୍ୟ ବ୍ରାଣ୍ଡର ଲୋଗୋ ଉନ୍ମୋଚନ କରିଥିଲେ। ଏହାଦ୍ୱାରା ଚାଷୀମାନେ ଅଧିକ ଲାଭ ପାଉଥିବା ସୂଚନା ମିଳିଛି। ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ବାହାର କରାଯାଇଥିଲା। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତ ନ କରିବାକୁ ଅନୁରୋଧ କରାଯାଇଥିବା ବେଳେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅତିରିକ୍ତ ଶ୍ରମ କମିଶନର ସୁକାନ୍ତ ସେଠୀ ସୂଚନା ଦେଇଥିଲେ। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ୟା ବଜ୍ରପାତ ଓ ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଚଳ ରଖିବା ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।

0: ଆମେ ପରିବେଶକୁ ସବୁବେଳେ ସ୍ୱଚ୍ଛ ରଖିବା, ସଫା ସୁତୁରା କରିବା, କାହିଁକି ନା ଦେଖ ମଶା ମାଛିର ପ୍ରାଦୁର୍ଭାବ ଏଇ ବର୍ଷା ଦିନରେ ବହୁତ ଭାଇ ଦେଖିବାକୁ ମିଳେ।
1: ହଁ ହଁ, ଆଉ ଏମିତି ତ ଆମ କେନ୍ଦୁଝର ଜିଲ୍ଲା ପୂର୍ବରୁ ମ୍ୟାଲେରିଆ ପାଇଁ ଅପବାଦ ମୁଣ୍ଡେଇ ଥିଲା, କିନ୍ତୁ ଯାହା ହଉ ବର୍ତ୍ତମାନ ସମୟରେ ଆମର ଗାଁ ଗାଉଁଲି ଲୋକ ବି ଟିକେ ସଚେତନ ହେଇଗଲାଣି ବୋଲି ଏ ମ୍ୟାଲେରିଆଟାକୁ କିଛି ମାତ୍ରାରେ ନିଶ୍ଚୟ ଆମେ
0: ଦୂରେଇ ଦେଇ ପାରୁଛନ୍ତି। ତା ଛଡ଼ା ଗାଁରେ ବି ଆମର ଆଶା ଦିଦି, ଅଙ୍ଗନବାଡ଼ି ଦିଦି ମାନେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି, ବିଭିନ୍ନ ସଚେତନର ବାର୍ତ୍ତା ସେମାନେ ଆମ ପାଖରେ ପହଞ୍ଚାଇ ପାରୁଛନ୍ତି। ସଚେତନ ବାର୍ତ୍ତା ଦେବା ସହିତ ଆମେମାନେ ସଚେତନ କିଭଳି ହେବା ସେଥିପ୍ରତି ହଉଛି ଆମମାନଙ୍କର ମୂଳ ଦାୟିତ୍ୱ। ଭାଇ
1: ଭାଇ ଦାୟିତ୍ୱ କଣ, ଯେହେତୁ ବର୍ତ୍ତମାନ ଆମ ଘର ଅଗଣାରେ ଯୋଉଠି ଆମେ ସବୁଦିନ ଯିବା ଆସିବା କରୁଛୁ, ସେଠି ଯଦି ଘାସ ଟିକେ ବେଶୀ ପାଲିଗଲା, ରାତି ଅଧରେ ବାହାରିଲା ବେଳକୁ କାଳେ କୋଉ ସରୀସୃପ ଥିବ, ଭୟ ଟିକେ ରହୁଛି, ସେଥିପାଇଁ ଯେତେବେଳେ ଟିକେ ସମୟ
0: ପାଉଛନ୍ତି
1: ସେତିକି ଘାସ ପତ୍ର ଟିକେ କାଟି ଦେଇକି
0: ସଫା କରିଦେବା,
1: ଏଇ ଏତକ କରିଦେଲେ ସରୀସୃପଙ୍କ ଭୟ ତ କିଛି ମାତ୍ରାରେ କମିଯିବ, ମଶା ମାଛିଙ୍କ ବଂଶ ଯୋଉ ବଢି ବଢି ଚାଲିଛି ସେଇଟା ମଧ୍ୟ ଅନେକାଂଶରେ ନିଶ୍ଚୟ କମିଯିବ।
0: ଆଉ ଗୋଟେ କଥା ମାଧ୍ୟମ ଦେଖ, ଆମେ ସବୁବେଳେ ତ ବୈଠକ ଘରେ ଆଲୋଚନା ବି କରନ୍ତି, ଆମର ଯୋଉ ଅବଲକରା ପଶୁମାନଙ୍କୁ ସବୁ ଆମେ ଗୁହାଳ ଘରେ ରଖିଛନ୍ତି, ସେମାନଙ୍କ ପାଖରେ ବି କିଛି କିଛି ଧୂଆଁ ଦେବା ପାଇଁ ଆମେ ବୈଠକ ଘରେ କୁହନ୍ତି କି ନାହିଁ କହିଲ?
1: ଭାଇ ବର୍ଷା ଦିନ ଯେହେତୁ ଆସୁଛି, ଏଇ ସମୟରେ ମଶା ମାଛି ବଢିବାର ଯଥେଷ୍ଟ ସମ୍ଭାବନା ଅଛି, ଆରମ୍ଭ ମଧ୍ୟ ହେଇଗଲାଣି। ପଶୁପକ୍ଷୀ ସେମାନଙ୍କ ରକ୍ତ ମଧ୍ୟ ମଶା ମାନେ ଟାଣନ୍ତି ଖାଆନ୍ତି, ସେଥିପାଇଁ ସେଇ ଗାଈ ଗୋରୁ କିମ୍ବା ଛେଳି ମେଣ୍ଢା କେମିତି ଆମର ସୁରକ୍ଷିତ ହୋଇ ରହିବେ, ଆମେ ଯଦି ସଞ୍ଜ ବେଳା ଗୁହାଳ ଘରେ ଟିକେ ଅନାବନା ଗଛର
0: ଧୂଆଁ ଦେଇଦେବା,
1: ତାହେଲେ ମଧ୍ୟ ମଶା ବଂଶ ଅନେକଟା ଆମେ
0: ଲୋପ ପାଇଯିବ। ଆଉ ଆମେ ଯୋଉ ମ୍ୟାଲେରିଆ କଥା ଆଲୋଚନା କରୁଛନ୍ତି, ତା ଛଡା ବର୍ଷା ଦିନରେ ବିଭିନ୍ନ ପ୍ରକାର ରୋଗ ଯୋଉ ଡେଙ୍ଗୁ ଡାଇରିଆ ସବୁ ରୋଗ ଦେଖାଯାଏ,
1: ସାଧାରଣତଃ ଯୋଉଟାକି ଆମର ଯୋଉ ମଶା ବାହିତ ରୋଗ ସେଇଟାକୁ ମଧ୍ୟ ଆମେ ଅନେକ ମାତ୍ରାରେ କମେଇ ଦେଇପାରିବା।
0: ସବୁରି ମୂଳରେ ତ ହଉଛି ଆମମାନଙ୍କର କର୍ତ୍ତବ୍ୟ, ଆମେମାନେ ଯଦି ସଠିକ ଢଙ୍ଗରେ କର୍ତ୍ତବ୍ୟ କରିବା, ପରିବେଶକୁ ସଫା ରଖିବା, ଯୋଉ ଆମର ସ୍ୱଚ୍ଛ ଭାରତର ଯୋଉ ନାରା ଚାଲିଛି ସେଇ ନାରାକୁ ଯଦି ଆମେ ବଜାୟ ରଖିକି ଆମ ପରିବେଶକୁ ସ୍ୱଚ୍ଛ ରଖିବା, ଏଇ ରୋଗ ବେମାରୀ ଠାରୁ ଆମେ ନିଜକୁ ଆମେ ଦୂରେଇ ଦେଇପାରିବା।
1: ଭାଇ ଏଇ ନିକଟରେ ଆମେ ଯୋଗ ଦିବସ ପାଳନ କରିଛନ୍ତି, ଉଦ୍ଦେଶ୍ୟ ହେଲା କେମିତି ଆମେ ରୋଗମୁକ୍ତ ରହିବା, ସୁସ୍ଥ ସବଳ ରହିପାରିବା। ସେଥିପାଇଁ କେବଳ ଖାଲି ଯେ ଆମେ ଯୋଗ ଉପରେ ନିର୍ଭର କରିବା ସେ କଥା ନୁହେଁ, ଆମକୁ ଯେତେବେଳେ ଟିକେ ଫୁରସତ ସମୟ ମିଳୁଛି ଆମର ନିଜର କାମ, ବାଡି ଅଗଣାରେ ଘାସ ଦିଟା କାଟିଦେବା, କୋଉଠି ଘାସ ବେଶୀ ବଢିଗଲା ସେଟାକୁ ଚାଲିକି ସଫା କରିବା, କିମ୍ବା ଗଛ ମୂଳରେ ଯଦି ଅନାବନା ଘାସ ଉଠିଛି ତାକୁ ଯଦି ମଧ୍ୟ ସଫା କରିଦେଲେ ଭବିଷ୍ୟତରେ ସେଇ ଗଛ ମଧ୍ୟ ତ ଆମ କାମରେ ଲାଗିବ ନା।
0: ସେଇ କଥା
1: ଯେତେ ଯାହା ଆମେ କରିପାରୁଛେ ପାରୁ ପର୍ଯ୍ୟନ୍ତ ଆମ କର୍ମ ଆମେ ଯଦି ନିଜେ କରିପାରିଲେ, ଉପଦେଶ ନ ଦେଇକି ଆମେ ନିଜେ ସେଇ କାମ କରିପାରିଲେ, ତାହେଲେ ଦେହରୁ ଝାଳ ଟିକେ ବାହାରିଲେ ରାତିକୁ ଯୋଉ ଆରାମ ମିଳେ, ଦେହ ଟିକେ
0: ଥକାପଣର ଯୋଉ ନିଦ ଟିକେ ଅନୁଭବ ହୁଏ, ତାହା ଆମ ଶରୀର ପାଇଁ ବି ଫଳପ୍ରଦ ହବ। ଆଉ ତେବେ ମାଧ୍ୟ ଭାଇ ସବୁରି ମୂଳରେ ତ ସେଇ ମାଙ୍କର ହିଁ ଆଶୀର୍ବାଦ, ସେଇ ମା ତାଙ୍କ ପଣ ଦୋକାନରେ ସମସ୍ତଙ୍କୁ ଘୁଣ୍ଟ ଗୁଡ଼ାଇ ରଖିଥାନ୍ତୁ, ତାଙ୍କରି ନାଁ କାର୍ଯ୍ୟକ୍ରମରେ ନେବା, ତାପରେ ଆମ କାର୍ଯ୍ୟକ୍ରମ ଆଗକୁ ବଢେଇବା। ଆଉ

0: ଏ ଶିଳ୍ପୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ।
1: ହଁ ଭାଇ,
0: ଆଉ ବର୍ଷା ପାଣି କଥା କ'ଣ କହିବା, ଦେଖ କାଲି ଯାହା ପାଗ କରିଥିଲା ଆଜି ପ୍ରାୟତଃ ସେଇ ସେମିତି, ଯଦିଓ ମଝିରେ ମଝିରେ ଖାଲି ଝିପିଝିପି ବର୍ଷା ହେଉଛି, ଏଇ ପାଣିକୁ ଉପଯୋଗ କରିକି ବିଶେଷ କିଛି କାମ ଆଗିଲା ପରେ କାଇଁ ଜଣା ପଡୁନି।
1: ସେଇ କଥା ମଧ୍ୟ ଭାଇ ଆମେ ବି ଏଇ ବୈଠକ ଘରେ କେତେ ଥର ଆଲୋଚନା କରୁଛନ୍ତି, ସେଇ କ'ଣ ସେଇ ଯୋଉ ଏଲିନିନ ପ୍ରଭାବ କ'ଣ ରହୁଛି, ଯେ ବର୍ଷାର ମାତ୍ରା ମାନେ ଠିକ ହେବାର ବି କ'ଣ ଜଣା ପଡୁ ନାହିଁ।
0: ଆମର ଯୋଉ କୃଷିବିତ ସେମାନେ କହିସାରିଲେଣି ଏ ବର୍ଷ ଏଲିନୋ ପ୍ରଭାବରେ ମାନେ ବେଶୀ ବର୍ଷା ଆମ ଅଞ୍ଚଳରେ ହେବାର ଆଶା ନାହିଁ, ସେଥିପାଇଁ ଚାଷୀ ଭାଇମାନେ ଧାନ ଅପେକ୍ଷା ଯଦି ପନିପରିବା ଚାଷ, ଯୋଉଟାକି ଆମର ବେଶୀ ପାଣି ଦରକାର କରେ ନାହିଁ, ସେଇଟାକୁ ଆମେ ଚାଷ କରିବା ତାହେଲେ ଆମ ହାତକୁ ଭଲ ଦିଟା ମଧ୍ୟ ଅର୍ଥ ଆସିବାର ସମ୍ଭାବନା ରହିଛି।
1: ସେଇ କଥା ମାଧ୍ୟା ଭାଇ ଆଜି ଜଣେ ମହାଶୟଙ୍କୁ ମୁଁ ଏଇ ବୈଠକ ଘରକୁ ଡାକିଛି। ଆଉ ଦେଖ ଯୋଉ ଏଲିନିନ କଥା ଆମେ ଆଲୋଚନା କରୁଛନ୍ତି, ବର୍ଷା ପାଣି କଥା ଆମ ପ୍ରକୃତି ଉପରେ ନିର୍ଭର କରେ, କେତେବେଳେ କଣ ବର୍ଷା ହବ ସେଇ ଅନୁଯାୟୀ ଆମେ ଚାଷ କାମ କରିବା, କିନ୍ତୁ ତା ପୂର୍ବରୁ ଯଦି ଆମେ କିଛି ଯୋଜନା କରିବା, ବର୍ଷାକୁ ଅନେଇକି ଯଦି ଆମେ ହାତ ଛାନ୍ଦି ବସି ରହିବା ତାହେଲେ ତ ଆମ
0: ସଂସାର ଚଳିବ।
1: ସେଇ କଥା ତେଣୁ ମହାଶୟଙ୍କୁ ଆଜି ସେଇ ବିଷୟରେ ମୁଁ ଡାକିଛି, ମହାଶୟ ଗୋଟେ ଆଲୋଚନା ଆଜି କରିବେ ଆପତ୍କାଳୀନ ଫସଲ ଯୋଜନା ବିଷୟରେ। ହେଲା,
0: ଆପତ୍କାଳୀନ ଫସଲ ମାନେ ଏ ବର୍ଷର ପାଣିପାଗ ଯାହା ମାନେ ଭଲ ବର୍ଷା ହବ କି ନ ହବ
1: ନାହିଁ,
0: ସେଥିପାଇଁ ଏଇ ଯୋଉ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ କୋଉ ପ୍ରକାର ଚାଷକୁ ଆପଣେଇବା,
1: ଠିକ କଥା ଠିକ କଥା,
0: ସେ ବାବଦରେ ମହାଶୟ ଆଲୋଚନା କରିବେ।
1: ହଁ, ଏଇ ମହାଶୟ ବି ଆସି ପହଞ୍ଚି ଗଲେଣି, ଏଥର ମହାଶୟଙ୍କ ସହିତ ମୁଁ କଥା ହଉଛି, ତମେ ବସିକି ଶୁଣ, ଆଉ ଆମ ଚାଷୀ ଭାଇ ଓ ଭଉଣୀ ମାନେ ବି ଶୁଣନ୍ତୁ।
0: ହଉ ହେଲା, ଦେଖିବା ଟିକେ ପଚାରିଦେଲ।
1: ହଁ, ଯାହା ହଉ ବହୁତ ସୁଖର କଥା ଆଜି ଆମ ଚାଷବାସ ବୈଠକରେ ଉପସ୍ଥିତ ଅଛନ୍ତି।

0: ହଁ ଆଜ୍ଞା, ଅସୁବିଧା ତ ଭବିଷ୍ୟତରେ ହେଇପାରିବ, କାହିଁକି ନା ବର୍ତ୍ତମାନ ଆମର ଯୋଉ ଲ୍ୟାମ୍ପସ ହେଲା ବା ସରକାରୀ ସ୍ୱୀକୃତିପ୍ରାପ୍ତ ବିହନ କେନ୍ଦ୍ର ବା ସାର କେନ୍ଦ୍ର ହେଲା, ସେଠି ଚାଷୀ ଭାଇମାନେ ଆଧାର ଏବଂ କୃଷକ ଓଡ଼ିଶା ଆଇଡି ମାଧ୍ୟମରେ ବିହନ ଏବଂ ସାର କିଣିପାରୁଛନ୍ତି। କିନ୍ତୁ ଚାଷୀ ପଞ୍ଜୀକରଣ ଯୋଜନା ବର୍ତ୍ତମାନ ଯୋଉ ସରକାର ଗୁରୁତ୍ୱ ଦେଇଛନ୍ତି, ଯାହାଦ୍ୱାରା କି ଚାଷୀମାନେ ପ୍ରଥମେ ନିଜ ଜମିର ପଟ୍ଟା ଏବଂ ପ୍ଲଟ ନମ୍ବର ନିଜ ନାଁରେ କରିବେ, ତାପରେ ସେ ଅଞ୍ଚଳର ବା ତାଙ୍କ ନିଜ ଅଞ୍ଚଳର କୃଷି ଅଧିଦର୍ଶକ ବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ମାଧ୍ୟମରେ ସେ ଚାଷୀ ପଞ୍ଜୀକରଣ କରାଇ ନେବେ। ଏହି ଚାଷୀ ପଞ୍ଜୀକରଣ ମାଧ୍ୟମରେ ହିଁ ସେମାନେ ଭବିଷ୍ୟତରେ ସାର ଓ ବିହନ ସବସିଡାଇଜ୍ ମୂଲ୍ୟରେ ପାଇପାରିବେ।
1: ମ୍ୟାମ୍ ବହୁତ ଗୁଡ଼େ ଭଲ ସୂଚନାଟିଏ ଦେଲେ। ଆମେ ବି ପ୍ରାୟତଃ ଆମ ବୈଠକ କରେ ଚାଷୀ ଭାଇ ଭଉଣୀମାନଙ୍କୁ ଏଇ ଯେଉଁ ଚାଷୀ ପଞ୍ଜୀକରଣ ଏଇ ଯେଉଁ ଲ୍ୟାମ୍ପ କାର୍ଡ ବିଷୟରେ ଅନେକ ଥର ସୂଚନା ଦେଇଛୁ, ତ ପ୍ରାୟତଃ ଅନେକ ଚାଷୀ ଭାଇ ଭଉଣୀମାନେ ଯେ ଏଇ ବିଷୟରେ ଅବଗତ ଅଛନ୍ତି, ତଥାପି ଆଜି ଆପଣ ଆମକୁ ଆଉ ଥରେ ଟିକେ କହିଦିଅନ୍ତୁ, ଏଇ ଯେଉଁ ଚାଷୀ ପଞ୍ଜୀକରଣ ଆଉ ଲ୍ୟାମ୍ପରେ ଜଣେ ମାନେ ପଞ୍ଜୀକୃତ କରିବା ପାଇଁ ନିଜର ନାମକୁ କେମିତି କ'ଣ ସବୁ କ'ଣ ତାଙ୍କୁ ସବୁ କରିବା ପାଇଁ ପଡ଼େ ମ୍ୟାମ୍ ଚାଷୀ ଭାଇମାନଙ୍କୁ?
0: ଦେଖନ୍ତୁ, ବହୁତ କ୍ଷେତ୍ରରେ ଦେଖିବାକୁ ମିଳେ କି ଜମି ପଟ୍ଟାରେ ଜେଜେ ବା ତାଙ୍କ ପୂର୍ବପୁରୁଷ ବା ବାପାଙ୍କ ନାଁରେ ଜମି ଥାଏ, ଭାଇ ଭାଗ ସମସ୍ତେ ତାର ଭାଗିଦାରୀ ଥାନ୍ତି। କିନ୍ତୁ ଜଣେ ଚାଷୀ ଯେତେବେଳେ କୌଣସି ରିହାତି ମୂଲ୍ୟରେ ବା ସବସିଡାଇଜ୍ ସ୍କିମ୍ ପାଇଁ ଆପ୍ଲାଏ କରେ, ସିଏ ତାହାର ପ୍ରକୃତ ପ୍ଲଟ୍ ନମ୍ବର ବା ଖାତା ନମ୍ବର ଦେଇପାରି ନଥାଏ। ତା ପାଇଁ କି ତାଙ୍କୁ ଏଗ୍ରିମେଣ୍ଟ କରିବାକୁ ପଡ଼େ, ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ଆଣିବାକୁ ପଡ଼େ। ଏସବୁ ଅସୁବିଧା ଜଣାଇ ନ ପାଉ ଏବଂ ନିଜ ଜମି ନିଜ ନାଁରେ କରି ଚାଷୀ ନିଜେ ନିଜର ପରିଚୟ ସୃଷ୍ଟି କରୁ, ଏଥିପାଇଁ କି ଚାଷୀ ପଞ୍ଜୀକରଣ ଯୋଜନା କରାଯାଇଛି। ଆପଣଙ୍କର ଚାଷୀ ଭାଇମାନେ ପ୍ରଥମେ ନିଜ ଅଞ୍ଚଳର ଯିଏ ଆର୍ଆଇ ଅଛନ୍ତି ତାଙ୍କ ସହିତ ସାକ୍ଷାତ କରିବେ ଏବଂ ଜମି ନିଜ ନାଁରେ କଲାପରେ, ଯେମିତି ମୁଁ କହିଲି ପୂର୍ବରୁ କି ଆପଣଙ୍କର କୃଷି ଅଧିଦର୍ଶକ ବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ମାଧ୍ୟମରେ ଏବଂ ଲ୍ୟାମ୍ପସରେ ମଧ୍ୟ ଏବଂ କିଛି ସହାୟକମାନଙ୍କର ବି ଆଇଡି କ୍ରିଏଟ୍ କରାଯାଇଛି, ତାଙ୍କ ସାହାଯ୍ୟରେ ସେମାନେ ଚାଷୀ ପଞ୍ଜୀକରଣ କରାଇ ତାଙ୍କର ରେଫରେନ୍ସ ନମ୍ବରଟି ପାଇପାରିବେ, ଯୋଉ ନମ୍ବର ସାହାଯ୍ୟରେ ସେମାନେ ଭବିଷ୍ୟତରେ ସାର ଓ ବିହନ କ୍ରୟ କରିପାରିବେ।
1: କୃଷି ଜାତୀୟ ଦ୍ରବ୍ୟ ଯାହା ସବୁ ଆମର ମିଳୁଛି ସେସବୁର ସୁବିଧା ସୁଯୋଗ ସେମାନେ ପାଇପାରିବେ।
0: ଆଜ୍ଞା, କୌଣସି ସ୍କିମରେ ଯଦି ଅନ୍ତର୍ଭୁକ୍ତ ହେବେ କି କୌଣସି ମେସିନ କିଣିବେ ରିହାତି ମୂଲ୍ୟରେ
1: ଯୋଉ ପାଇବେ,
0: ଆଜ୍ଞା, ତା ପାଇଁ କି ନିହାତି ଏହା ଆବଶ୍ୟକ।
1: ଚାଷୀ ଭାଇମାନେ ବିଶେଷ ଭାବରେ ଆମର ଯୋଉ ନିକଟସ୍ଥ ଜନସେବା କେନ୍ଦ୍ରରେ ବି ଯାଇକି ଯୋଗାଯୋଗ କଲେ କେମିତି କ'ଣ ଆମେ କରାଯାଇପାରୁଛି ଏଇ ଯୋଉ ପଞ୍ଜୀକରଣ ବିଷୟରେ ବି ସେମାନେ ଜାଣିପାରିବେ।
0: ଆଜ୍ଞା ଆଜ୍ଞା,
1: ବହୁତ ଭଲ କଥା ମ୍ୟାମ୍। ତେବେ ଏଥର ଆପଣ ଆମକୁ କୁହନ୍ତୁ, ଏଇ ଯୋଉ କ୍ଷେତ ବଞ୍ଚାଓ ଅଭିଯାନ ବର୍ତ୍ତମାନ ପରିଲକ୍ଷିତ ହୋଇଛି, ଏହାର ଉଦ୍ଦେଶ୍ୟ କ'ଣ ରହିଛି?
0: କ୍ଷେତ ବଞ୍ଚାଓ ଅଭିଯାନ କହିଲେ ଆଜ୍ଞା, ଆମ ମା ମାଟିକୁ ଆମେ କେମିତି ବଞ୍ଚେଇବା ବା ସୁରକ୍ଷା କରିବା, ମୁଁ ପ୍ରଥମରୁ ଆମେ ଆଲୋଚନା କଲେ ଯେମିତିକି ଆମେ ମନ ମୁତାବକ ସାର ଦେଇ ଦେଇ ମାଟିର ଅମ୍ଳତା ବଢ଼େଇ ସାରିଲେଣି ଏବଂ ମାଟିକୁ ଆମେ ଦୂଷିତ କରିସାରିଲେଣି। ମାଟି ମାର ବି ଜୀବନ ଅଛି, ନହେଲେ ଆମେ ସେଥିରୁ ଫସଲ ଅମଳ କରିପାରନ୍ତେନି। ତ ସେଥିଲାଗି କି ଚାଷୀ ଭାଇମାନଙ୍କୁ ଅନୁରୋଧ କରିବୁ କି ଆପଣ ସବୁଜ ସାର, ଜୈବିକ ସାର, କଲଚର ଏସବୁର ବ୍ୟବହାର ବଢ଼ାନ୍ତୁ। ଜମିରେ ଆପଣଙ୍କର ନିହାତି ଗୋଟେ ଏକର ପ୍ରତି 5 ଟନ୍ ସଢା ଗୋବର ଦିଅନ୍ତୁ। ଆପଣ ରାସାୟନିକ ସାରର ମାତ୍ରା ଧୀରେ ଧୀରେ କମ୍ କରିଦିଅନ୍ତୁ, ଦେଖିବେ ଆପଣ ସେଇ ଅମଳ ପାଇବେ, କିନ୍ତୁ ଯୋଉଟାକ କି ଆପଣଙ୍କର ରୋଗ ପୋକ ସମସ୍ୟାକୁ ବି କମେଇଦେବ, ପ୍ରଦୂଷଣ ମାତ୍ରାକୁ କମେଇଦେବ। ଆଉ ଆଜିକାଲି ଦେଖିବେ ଆମ ପାଖରେ ଯେଉଁ ଯେଉଁ ନୂଆ ରୋଗ ସବୁ ପରିଲକ୍ଷିତ ହେଲାଣି, ଘରେ ଘରେ ରୋଗ, ସମସ୍ତଙ୍କର ଦେହ ଅସୁସ୍ଥ, ସେସବୁ ଜିନିଷର ମଧ୍ୟ ଧୀରେ ଧୀରେ ସମାଧାନ ହୋଇଯିବ।
1: ମ୍ୟାମ୍ ଆଉ ଗୋଟେ କଥା ଆପଣ ଆମ ଚାଷୀ ଭାଇ ଭଉଣୀମାନଙ୍କୁ କହିବେ କି ଯୋଉ ଚାଷୀ ଭାଇ ଭଉଣୀମାନେ ଯୋଉ ଆମର ମାଟି ପରୀକ୍ଷା ବା ମୃତ୍ତିକା ପରୀକ୍ଷା ବିଷୟରେ ପ୍ରାୟତଃ ଅବଗତ ଅଛନ୍ତି, ହେଲେ କେମିତି କ'ଣ କରାଯାଉଛି, କ'ଣ କ'ଣ ସବୁ ସୁବିଧା ରହିଛି ବର୍ତ୍ତମାନ ଆମ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ, ଏଇ ବିଷୟରେ କିଛି ଟିକେ ଆମକୁ କହିବେ କି?
0: ଆମର ମାଟି ପରୀକ୍ଷା ପାଇଁ ସ୍ୱତନ୍ତ୍ର ପ୍ରଣାଳୀ ଅଛି। ଆମର କିଛି ଗାଁ ମାନଙ୍କରେ ମଧ୍ୟ ଏ ଉପରେ ଚାଷୀ ଭାଇମାନଙ୍କୁ ଟ୍ରେନିଂ ଦିଆଯାଉଛି, ଜଣାଯାଉଛି, ଏବଂ ଆମର ପ୍ରତିବର୍ଷ ମାଟି ସଂଗ୍ରହ ହୋଇକି ପରୀକ୍ଷା ହୋଇକି ଚାଷୀ ଭାଇମାନଙ୍କୁ ଫଳାଫଳ ମଧ୍ୟ ଯୋଗାଇ ଦିଆଯାଉଛି। ଯଦି ଆପଣ ନିଜ ଜମିର ମାଟି ପରୀକ୍ଷା କରିବାକୁ ଇଚ୍ଛୁକ ଅଛନ୍ତି, ଆପଣ ନିଜ କୃଷି ଅଧିଦର୍ଶକଙ୍କ ସହିତ ଯୋଗାଯୋଗ କରନ୍ତୁ, ନିହାତି ଭାବରେ ଆପଣ ସୁବିଧା ପାଇପାରିବେ।
1: ଯାହା ହଉ ମ୍ୟାମ୍, ବହୁତ ଭଲ କଥା ଆଜି ଆପଣ ଆମ ବୈଠକ ଘରେ ଉପସ୍ଥିତ ରହିକି ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ସବୁ ଦେଉଛନ୍ତି। ତ ଆଉ ଗୋଟେ କଥା ଆପଣ ଆମକୁ କୁହନ୍ତୁ, ଯୋଉ ଫସଲ ବୀମା ଯୋଜନା, ପ୍ରାୟତଃ ଆମର ଚାଷୀ ଭାଇ ଭଉଣୀମାନେ ଏଇ ଫସଲ ବୀମା ଯୋଜନା ବିଷୟରେ ଅବଗତ ଅଛନ୍ତି, ଏଇ ଫସଲ ବୀମାର କ'ଣ ବ୍ୟବସ୍ଥା ଅଛି ବର୍ତ୍ତମାନ ଟିକେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଆପଣ ସୂଚନା ଦେବେ କି?
0: ଦେଖନ୍ତୁ, ଆମର ପ୍ରତି ବର୍ଷ ଫସଲ ବୀମା ବ୍ୟବସ୍ଥା ରହିଛି, ସବୁ ଚାଷୀ ଭାଇମାନଙ୍କୁ ବି ଜଣାଯାଏ, ଆୱାରନେସ୍ ତା ପାଇଁ କରାଯାଏ, ଏବଂ ସମସ୍ତଙ୍କୁ ଅନୁରୋଧ ରହିବ କି ଆପଣ ଏଇଟା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପୋର୍ଟାଲରେ ଯାଇକି ଚାଷୀ ଭାଇମାନେ ନିଜେ ମଧ୍ୟ ନିଜର ପଞ୍ଜୀକରଣ କରାଇପାରିବେ ବା ବୀମା କରାଇପାରିବେ। ଯଦି ନ ଜାଣିପାରୁଛନ୍ତି, ଆପଣଙ୍କ ନିକଟସ୍ଥ ଜନସେବା କେନ୍ଦ୍ରରେ ମଧ୍ୟ ଆପଣ ଏ ସୁବିଧା ନେଇପାରିବେ। ଯଦି ତାହା ବି ସୁବିଧା ହେଉନି, ଆପଣ କୃଷି ଅଧିଦର୍ଶକ ବା ବ୍ଲକ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ, ଏହି ସମସ୍ୟାର ସମାଧାନ ଆପଣ ପାଇପାରିବେ। ଏବଂ ଫସଲ

0: ବୀମା କରାଇବା ନିହାତି ଆବଶ୍ୟକ, କାହିଁକି ନା ସରକାର ଏଇ ସୁବିଧା ସବୁ ଚାଷୀ ଭାଇମାନଙ୍କ ପାଇଁ ରହିଛି। ଏଇଟା ଅନଲାଇନ୍ ପୋର୍ଟାଲ, ଆପଣ ଘରେ ବସିକି ବି ଆପ୍ଲାଏ କରିପାରିବେ। ତାହାର ସୁବିଧା ବି ବହୁତ ଅଛି। ଯଦି ଏ ବର୍ଷ ମରୁଡ଼ି ହେଲା ବା କୌଣସି ବର୍ଷ ସେମିତି କିଛି ଫସଲ ହାନି ହେଲା, ତ ଆପଣ ନିହାତି ଭାବରେ ଏହାର ଲାଭ ପାଇବେ।
1: ମ୍ୟାମ୍ ବହୁତ ଭଲ କଥା। ଏଇ ଯୋଉ ଚାଷୀ ପଞ୍ଜୀକରଣ ଯୋଉ ଚାଷୀ ଭାଇ ଓ ଭଉଣୀ ମାନେ କରିବେ, ତ ବିଭିନ୍ନ ପ୍ରକାର ମାନେ ଡକୁମେଣ୍ଟ ବି ସେମାନଙ୍କ ଦରକାର ପଡ଼ିଥାଏ, କାଗଜପତ୍ର ବି ଦରକାର ପଡ଼ିଥାଏ। ତ ସାଧାରଣ ଚାଷୀ ଭାଇଟି ଏଇ ବିଷୟରେ ଜାଣିବେ କିପରି ଭାବରେ ଆଉ କ'ଣ କ'ଣ ସବୁ ତାଙ୍କର କାଗଜପତ୍ର ଦରକାର ପଡ଼ିବ, ସେଇ ବିଷୟରେ କିଛି ଟିକେ ଆମକୁ କହିବେ କି ଚାଷୀ ପଞ୍ଜୀକରଣ ପାଇଁ?
0: ହଁ, ଆମର ଚାଷୀ ପଞ୍ଜୀକରଣ ପାଇଁ କି ପ୍ରଥମେ ଚାଷୀ ଭାଇମାନେ ନିଜର ଆଧାର
1: ଆଜ୍ଞା
0: ଏବଂ ତାଙ୍କର ପଟ୍ଟା,
1: ଜମି ପଟ୍ଟା
0: ଆଜ୍ଞା ଜମି ପଟ୍ଟା,
1: ଜମି ପଟ୍ଟା ମ୍ୟାମ୍ କ'ଣ ନିଜ ନାଁରେ ହେଇଥିବା ଦରକାର କି ମାନେ ଅନ୍ୟ କାହା ନାଁରେ ଥିଲେ ବି ସେମିତି ମାନେ ହାତେଇ ପାରିବେ?
0: ପ୍ରାୟତଃ ଚାଷୀ ଭାଇ, ବହୁତ କମ୍ ଚାଷୀ ଭାଇଙ୍କର ନିଜ ନାଁରେ ଥାଏ, କିନ୍ତୁ ଦେଖିବାକୁ ଗଲେ ପ୍ରାୟତଃ ଆମର 85-90% ଚାଷୀ ଭାଇଙ୍କର ଜମିରେ ତାଙ୍କ ବାପା ନା କି ଜେଜେନା କି ତାଙ୍କ ପୂର୍ବପୁରୁଷଙ୍କ ନାଁ ଥାଏ। ସିଏ ଯଦି ତାର ଅଂଶୀଦାରୀ, ନିହାତି ସେପଟା ନେଲେ ଆରଆଇଙ୍କ ପାଖରେ ସେଟା କରେକ୍ସନ ହେଇପାରିବ।
1: ଆଉ ଗୋଟେ କଥା ମ୍ୟାମ୍, ଭାଗ ଚାଷୀ ବି ମାନେ କିଛି ଚାଷୀ ଭାଇ ଓ ଭଉଣୀ ମାନେ କରୁଛନ୍ତି, ସେ କ୍ଷେତ୍ରରେ ବି ସେମାନେ କରିପାରିବେ କି?
0: ନାଇଁ ଆଜ୍ଞା, ଭାଗ ଚାଷୀ ଯେ ତାର ତ ନିଜସ୍ୱ ଜମି ନାହିଁ ନା, ସେଇଟା ଟିକେ ଅସୁବିଧା ରହୁଛି। କିନ୍ତୁ ଆପଣ ଗୋଟେ ଆଉ ଗୋଟେ ଜିନିଷ କହିବାକୁ ଭୁଲିଗଲି କି ଚାଷୀ ଭାଇମାନେ ନିହାତି ଭାବରେ ନିଜର ମୋବାଇଲଟି ସାଙ୍ଗରେ ନେଇଥିବେ, ଯୋଉ ମୋବାଇଲ ନମ୍ବର ଟିକି ତାଙ୍କର ଆଧାର ଲିଙ୍କ
1: ହେଇଥିବ।
0: ଏବଂ ଆମର ପ୍ରତି ପଞ୍ଚାୟତରେ ଏବେ କ୍ୟାମ୍ପ ମୋଡ୍ରେ ଚାଷୀ ପଞ୍ଜୀକରଣ କରାଯାଉଛି। ତା 2 ଦିନ ବା ଦିନେ ପୂର୍ବରୁ କୃଷି ଅଧିଦର୍ଶକ ବା ଗ୍ରାମ କୃଷି କର୍ମଚାରୀ ସେଠି ଆୱାରନେସ୍ କରୁଛନ୍ତି, ଏଇ ଡକୁମେଣ୍ଟ ନେଇକି ଆପଣ ଆସିବେ। ତ କ୍ୟାମ୍ପ ମୋଡ୍ରେ ସେଠି ସହାୟକ କୃଷି କର୍ମଚାରୀ ବସିକି ଚାଷୀ ଭାଇମାନଙ୍କ ସହିତ ଚାଷୀ ପଞ୍ଜୀକରଣ କରାଯାଉଛି।
1: ମ୍ୟାମ୍ ବହୁତ ଭଲ କଥା। ଆଉ ଗୋଟେ କଥା, ଯୋଉ ଜଳ ପରିଚାଳନା କଥା ଆଜି ଆମ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଆପଣ କହିଲେ, ଏଇ ଯୋଉ ଜଳ ପରିଚାଳନା ପାଇଁ ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ସେମିତି କିଛି ସରକାରୀ ସହାୟତା ରହିପାରୁଛି କି?
0: ଆଜ୍ଞା ହଁ, ଆମର ଉଦ୍ୟାନ କୃଷି ବିଭାଗ ତରଫରୁ ଆପଣଙ୍କର ବୁନ୍ଦା ଜଳସେଚନ ଏବଂ ସିଞ୍ଚାଇ ଜଳସେଚନ,
1: ଡ୍ରିପ୍ ଇରିଗେସନ କଥା ଆଜ୍ଞା,
0: ଆଜ୍ଞା ଡ୍ରିପ୍ ଏବଂ ସ୍ପ୍ରିଙ୍କ୍ଲର ଇରିଗେସନ କହୁଛନ୍ତି, ତା ପାଇଁ କି ରିହାତି ମୂଲ୍ୟରେ ସୁବିଧା ରହିଛି। ଆପଣମାନେ ଆମର ବ୍ଲକ ଲେବୁଲରେ ଯେଉଁମାନେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଛନ୍ତି, ତାଙ୍କୁ ଯୋଗାଯୋଗ କଲେ ଏହି ସୁବିଧାର ଲାଭ ଉଠାଇ ପାରିବେ।
1: ତେବେ ଯାହା ବି ହଉ ମ୍ୟାମ୍, ବହୁତ ଭଲ କଥା। ଆଜି ଆପଣ ଆମ ବୈଠକ ଘରେ ଉପସ୍ଥିତ ରହି ଚାଷୀ ଭାଇ ଓ ଭଉଣୀମାନଙ୍କୁ ଏଇ ଯୋଉ ଆପତ୍କାଳୀନ ଫସଲ ଯୋଜନା ବିଷୟରେ ଅନେକ ଗୁଡ଼ିଏ ସୂଚନା ଦେଲେ କହିଲେ। ତ ଆଜି ଶେଷରେ କାର୍ଯ୍ୟକ୍ରମ ଶେଷରେ ଆମର ଯୋଉ ଚାଷୀ ଭାଇ ଓ ଭଉଣୀମାନେ ଆମ କଥା ଶୁଣୁଛନ୍ତି ବା ଆପଣଙ୍କ କଥା ଶୁଣୁଛନ୍ତି, ସେ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଆପଣଙ୍କ ତରଫରୁ କ'ଣ ପରାମର୍ଶ ରହିବ?
0: ଚାଷୀ ଭାଇ ଭଉଣୀମାନଙ୍କୁ ସମସ୍ତଙ୍କୁ ପରାମର୍ଶ ରହିବ କି ସରକାର ଆପଣମାନଙ୍କ ପାଇଁ ବହୁତ ବହୁତ ଯୋଜନା ଆଣୁଛନ୍ତି, ଆପଣମାନେ ବି ସେତିକି ଆୱାର ହୁଅନ୍ତୁ, ସଚେତନ ହୁଅନ୍ତୁ ଏବଂ ସେହି ଯୋଜନାର ଲାଭ ଉଠାନ୍ତୁ। ନିହାତି ଭାବରେ ଯେତେ ଶୀଘ୍ର ପାରୁଛନ୍ତି ନିଜର ଚାଷୀ ପଞ୍ଜୀକରଣଟି କରାଇ ନିଅନ୍ତୁ। ବିଶେଷ ଭାବରେ ଯଦି ଆପଣମାନେ କୌଣସି ଯୋଜନା ବିଷୟରେ ଅବଗତ ହେଇପାରୁନାହାନ୍ତି ବା ଜାଣିପାରୁନାହାନ୍ତି, ତ ଆପଣ ନିକଟସ୍ଥ ବ୍ଲକ କୃଷି ଅଧିକାରୀଙ୍କ ସହିତ ବା ଆପଣଙ୍କ ଅଞ୍ଚଳର ଗ୍ରାମ୍ୟ କୃଷି କର୍ମଚାରୀ ଅଥବା କୃଷି ଅଧିଦର୍ଶକଙ୍କ ସହିତ ସାକ୍ଷାତ କରନ୍ତୁ, ନିହାତି ଭାବରେ ଜାଣିପାରିବେ।
1: ମ୍ୟାମ୍ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର ସମସ୍ତଙ୍କୁ, ଧନ୍ୟବାଦ।
1: ମାଧିଆ ଭାଇ ଦେଖ, ମନରେ କିଛି ପଶିଲା କି ନାହିଁ କୁହ?
2: ପଶିବ କଣ ଏ ମହାଶୟା, ଯୋଉ ଆପାତକାଳୀନ ଫସଲ କେମିତି କଣ କରିବା ସେ ବାବଦରେ ସୂଚନା ଦେଲେ, ଆମର ଚାଷୀ ଭାଇମାନେ ଅନେକ ସମୟରେ କେବଳ ସେମାନେ କ୍ଷେତରେ ବେଶୀ କାମ କରନ୍ତି, କିନ୍ତୁ ସରକାରୀ ଯୋଜନା ଆମ ପାଇଁ କଣ ଆସୁଛି କିମ୍ବା କାହା ପାଖକୁ ଗଲେ ଆମେ କୋଉ ପ୍ରକାର ପରାମର୍ଶ ପାଇପାରିବା?
1: ଆମେ ବି ବୈଠକ ଘର ମାଧ୍ୟମରେ ଯୋଜନା ବିଷୟରେ ବହୁତ ଥର ଆଲୋଚନା କରିଛୁ, କିନ୍ତୁ ଏ କାନରେ ପୁରେଇକି ଆର କାନରେ ଆମେ ବାହାର
2: କରିଦିଅନ୍ତି ଆଉ।
1: କିନ୍ତୁ ମହାଶୟାଙ୍କ କହିବା କଥା ଅନୁଯାୟୀ ଯେମିତି ଯାହା ସବୁ ସେ କହିଗଲେ, ଯୋଉ ଚାଷୀ ପଞ୍ଜୀକରଣ କଥା କହିଲେ, ତାଛଡା ବିଭିନ୍ନ ଯୋଜନା ଯୋଉ କାର୍ଯ୍ୟକାରୀ ହଉଛି ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ, ସେମାନେ ଏସବୁ ବିଷୟରେ ଜାଣିବା ଦରକାର।
2: ଭାଇ ବର୍ତ୍ତମାନ ସମୟ ହେଲା ଆମର ଯୋଉ ପ୍ରତିଯୋଗିତା ସମୟ।
1: ହଁ ଭାଇ ହଁ,
2: କେବଳ ଖାଲି ଆମେ ଚାଷ କ୍ଷେତ୍ରରେ ବାନ୍ଧି ରହିଲେ ଆମର ପରିବାର ଏତେ ଆଗେଇ
1: ପାରିବନି,
2: ସେଥିପାଇଁ ସରକାରୀ ଯୋଜନା ମଧ୍ୟ ଆମ ପାଇଁ କେତେବେଳେ କଣ ଆସୁଛି ଆଉ କାହା ପାଖରେ ପହଞ୍ଚିଲେ ଆମେ କୋଉ ପ୍ରକାର
1: ଯୋଜନାକୁ ହାତେଇ ପାରିବା କେମିତି, ସେଇ ବିଷୟରେ ଆମେ ମାନେ ଜାଣିଲେ ଯାଇକି ଆମ ଜୀବନ ଜୀବିକା ସୁରୁଖୁରୁରେ ଆମେ ଜିଇଁ ପାରିବା।
2: ଇଏ ଗୌରା ଭାଇ, ବାହାରିବା ପାଇଁ ତ ଇଚ୍ଛା ହଉନି କିନ୍ତୁ ସମୟ ଇସାରା ଦେଲାଣି ଆଜିର ଚାଷବାସ କାର୍ଯ୍ୟକ୍ରମକୁ ପା ଏଇଠି ସରିବା ପାଇଁ।
1: ହଁ ପା, ହେଲେ ପୁଣି ତାହେଲେ କାଲି ଆଉ ଥରେ ବୈଠକ ଘରେ ଦେଖା ସାକ୍ଷାତ ହେବା ଆଉ।
2: ହେଲା ହେଲା ଭାଇ, ତାହେଲେ ଏଥର ସମୟର ଇସାରାରେ କାର୍ଯ୍ୟକ୍ରମ ପରିସରରୁ ଦୁଇ ଭାଇ ଉଠିବା ଆଉ।
1: ତାହେଲେ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର ଜୁହାର।

ଶୁଣୁଥିଲେ ଆମ ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ି ରାତି 8ଟା। ଏଥର ଶୁଣନ୍ତୁ କେତୋଟି ଚଳଚ୍ଚିତ୍ରର ଗୀତ। ପ୍ରାରମ୍ଭରେ ଗୀତଟି ଚଳଚ୍ଚିତ୍ର ସୁନା ପଞ୍ଜୁରୀରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି କଣ୍ଠଦାନ କରିଥିଲେ ମହମ୍ମଦ ଅଜିଜ୍ ଚଳଚ୍ଚିତ୍ର ସୁହାଗ ସିନ୍ଦୁର। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 8:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ସାପ୍ତାହିକ ନମସ୍କାର କେନ୍ଦୁଝର। ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ, ଉପସ୍ଥାପନାରେ ଅଛନ୍ତି ସଞ୍ଜୁଶ୍ରୀ ବୃନ୍ଦାବନ। ପ୍ରାରମ୍ଭରେ ରହିଛି କିଛି ବିଜ୍ଞାପନ ବିରତି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଦେବୀ।
1: ଶ୍ରୋତା ବନ୍ଧୁ, ସମୟ ବଦଳିଛି। ସମୟ ଥିଲା ଯୋଗାଯୋଗର ସବୁଠୁ ବଡ଼ ମାଧ୍ୟମ ଥିଲା ଚିଠି ପତ୍ର। ଚିଠି ଚିଠି ମାଧ୍ୟମରେ ହିଁ ଜଣଙ୍କ ପାଖରେ ଅନ୍ୟ ଜଣଙ୍କର ଖବର ପହଞ୍ଚି ପାରୁଥିଲା। ସେଥିପାଇଁ ଦୂର ଜାଗାରେ ଚାକିରି କରୁଥିବା ସ୍ୱାମୀ ସ୍ତ୍ରୀ ପାଖକୁ ହେଉ ବା ପୁଅ ମା ପାଖକୁ ହେଉ ଅବା ହଷ୍ଟେଲରେ ରହୁଥିବା ଝିଅ ପାଖକୁ ମା'ର ଚିଠି ଭାରି ଆବେଗଭରା ଭାବରେ ଲେଖାଯାଉଥିଲା। କିନ୍ତୁ ଚିଠିଟିଏ ପହଞ୍ଚିବାକୁ ଅନେକ ସମୟ ଲାଗିଯାଉଥିଲା, ତେଣୁ କୌଣସି ଜରୁରୀ ଖବର ପହଞ୍ଚିବାରେ ବେଳେବେଳେ ଡେରି ହେଉଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଚିଠି ପତ୍ରର ପରମ୍ପରା ସହିତ ଧୀରେ ଧୀରେ ଯୋଡ଼ି ହୋଇଗଲା ଟେଲିଗ୍ରାମ। କିନ୍ତୁ ଏଥିରେ ମଧ୍ୟ ଖବର ଆଖିପିଛୁଳାକେ ପହଞ୍ଚି ପାରୁନଥିଲା ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ। ହୁଏତ ଏହିସବୁ ସମସ୍ୟାକୁ ଦୂରେଇବା ପାଇଁ ଆରମ୍ଭ ହେଲା ଯୋଗାଯୋଗର ଏକ ସରଳ, ସହଜ ଏବଂ ତ୍ୱରିତ ମାଧ୍ୟମ। ଶ୍ରୋତାବନ୍ଧୁ, ସେଇଟି ହେଉଛି ଟେଲିଫୋନ। ଆଉ ଟେଲିଫୋନର ରୂପ ପରିବର୍ତ୍ତନ ହୋଇ ପରିଣତ ହେଲା ଆଧୁନିକ ମୋବାଇଲ ଫୋନ ବା ସେଲ୍ଫୋନ୍। ତେବେ ପ୍ରଥମେ ଯେତେବେଳେ ଟେଲିଫୋନ୍ ଆସିଥିଲା ତାହା ଥିଲା ଲ୍ୟାଣ୍ଡଲାଇନ୍ ବା ଲ୍ୟାଣ୍ଡଫୋନ୍। ପ୍ରଥମେ ପ୍ରଥମେ ହାତ ଗଣତି ଲୋକଙ୍କ ପାଖରେ ହିଁ ଟେଲିଫୋନ୍ଟିଏ ରହୁଥିଲା। ଅଳ୍ପ ଲୋକଙ୍କ ପାଖରେ ଟେଲିଫୋନ୍ ବା ଲ୍ୟାଣ୍ଡଲାଇନ୍ ରହିବାର ମୂଳ କାରଣ ଥିଲା ପଇସା। କାରଣ ଘରେ ଲ୍ୟାଣ୍ଡଲାଇନ୍ ରହିଲେ ଏଥିପାଇଁ ଟେଲିଫୋନ୍ କମ୍ପାନୀକୁ ଭଡ଼ା ଦେବାକୁ ପଡୁଥିଲା, ଫୋନ୍ରେ କଥା ହେବା ପାଇଁ ପଇସା ଦେବାକୁ ପଡୁଥିଲା। ସେଇଥିପାଇଁ ଘରେ ଲ୍ୟାଣ୍ଡଫୋନ୍ ରହିବା ଲୋକଙ୍କ ପ୍ରାଚୁର୍ଯ୍ୟର ପ୍ରତୀକ ଭାବେ ଉପଲବ୍ଧ।

ଚାହିଁଲେ ବି ଏହା ମାଧ୍ୟମରେ ଜଣେ କଥା ହୋଇପାରିବ। ଫୋନ୍ କରିବା ପାଇଁ ଏହି ଯନ୍ତ୍ର ଯେତିକି ବିନିଯୋଗ ହେଉଛି, ଅନ୍ୟାନ୍ୟ ଆନୁଷାଙ୍ଗିକ ସେବା ପାଇଁ ମଧ୍ୟ ଏହା କମ୍ ବିନିଯୋଗ ହେଉନାହିଁ, ଯେପରିକି ଅନ୍ଲାଇନ୍ କିଣାକିଣି, ମେଲ୍ ବ୍ରାଉଜିଂ, ଅନ୍ଲାଇନ୍ ଟଙ୍କା ପଇସା କାରବାର, ଇ ଟିକେଟିଂ, ଚାଟିଂ କରିବା, ଗୀତ ଶୁଣିବା, ଫଟୋ ଉଠାଇବା, ଭିଡ଼ିଓ କଲ୍ କରିବା, ବିଭିନ୍ନ ପ୍ରକାରର ଗେମ୍ ଖେଳିବା, ନ୍ୟୁଜ୍ ଦେଖିବା, ମନୋରଞ୍ଜନ, ଖାଦ୍ୟପେୟ ଅର୍ଡର, ନୀତିଦିନିଆ ସାମଗ୍ରୀ କିଣାକିଣି, ସ୍ୱାସ୍ଥ୍ୟ, ପାଠପଢ଼ା, ପାଣିପାଗ ସୂଚନା, ଖବରକାଗଜ ଓ ବହି ପଢ଼ିବା, ଟିଭି, ସିନେମା ତଥା ଅନ୍ୟାନ୍ୟ ବହୁ ନୀତିଦିନିଆ କାମ ଏହା ମାଧ୍ୟମରେ କରାଯାଇପାରୁଛି। କେବଳ ଯେ ସେତିକି ତାହା ନୁହେଁ, ବର୍ତ୍ତମାନ ସମୟରେ ୱେବ୍ ବ୍ରାଉଜିଂ କରିବା ବା ଇମେଲ୍ ଚେକ୍ କରିବା ପାଇଁ ମଧ୍ୟ ମୋବାଇଲ୍ ଫୋନ୍ର ବ୍ୟବହାର କରାଯାଉଛି। ଆଉ ଏବେ ପାଠପଢ଼ାର ସବୁଠାରୁ ବଡ଼ ମାଧ୍ୟମ ମଧ୍ୟ ପାଲଟିଛି ମୋବାଇଲ୍ ଫୋନ୍। ନିଶ୍ଚିତ ଭାବେ ମୋବାଇଲ୍ ଫୋନ୍ ଲୋକମାନଙ୍କର ପ୍ରିୟ ସାଜିଛି। ମୋବାଇଲ୍ ଫୋନ୍ ନିଶ୍ଚିତ ଭାବେ ମାନବ ସଭ୍ୟତାକୁ ବିଜ୍ଞାନର ଗୋଟିଏ ବଡ଼ ଉପହାର କହିଲେ କିଛି ଭୁଲ୍ ହେବ ନାହିଁ, କିନ୍ତୁ ଏସବୁ ସତ୍ତ୍ୱେ ମୋବାଇଲ୍ ଫୋନ୍ର ଅନେକ ଉପକାରିତା ସହିତ ଅପକାରିତା ମଧ୍ୟ ରହିଛି। ସବୁଠାରୁ ବଡ଼ କଥା ହେଉଛି, ପ୍ରଥମେ ପିଲାମାନଙ୍କ ହାତରେ ମୋବାଇଲ୍ ଫୋନ୍ ଦିଅନ୍ତୁ ନାହିଁ। ପିଲାମାନଙ୍କ ହାତରେ ମୋବାଇଲ୍ ଫୋନ୍ ରହୁଛି ଯାହାକି ବଡ଼ ବିପଦ ସୃଷ୍ଟି କରୁଛି। ପିଲାମାନଙ୍କ ହାତରେ ସ୍ମାର୍ଟଫୋନ୍ ପଡ଼ିଲେ ସେମାନେ ତାହାର ଦୁରୁପଯୋଗ ନିଶ୍ଚିତ ଭାବେ କରିବେ। ତେଣୁ ଅଭିଭାବକମାନେ ପିଲାମାନଙ୍କୁ କେବଳ ମୋବାଇଲ୍ ଫୋନ୍ ଦେଇଦେଲେ ହେବ ନାହିଁ, ସେମାନେ ସେଥିରେ କ'ଣ ପଢ଼ୁଛନ୍ତି ସେ କଥା ଉପରେ ନଜର ଦେବା ନିହାତି ଆବଶ୍ୟକ। ପାଠ ପଢ଼ା ପରେ ଯଦି ପିଲାମାନେ ଅନ୍ୟ ସମୟରେ ମଧ୍ୟ ସ୍ମାର୍ଟଫୋନ୍ ଦେଖୁଛନ୍ତି, ତେବେ ସେମାନେ ସେଥିରେ କ'ଣ ଦେଖୁଛନ୍ତି ତାକୁ ଦୃଷ୍ଟିରେ ରଖିବା ଅଭିଭାବକମାନଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ମଧ୍ୟ। ପିଲାମାନେ ଖୁବ୍ ଛୋଟବେଳୁ ସେମାନଙ୍କ ହାତରେ ମୋବାଇଲ୍ ଫୋନ୍ ପାଇଯାଉଥିବାରୁ ସେମାନେ ଫୋନ୍ର ଦୁରୁପଯୋଗ କରୁଛନ୍ତି, ସେଥିପାଇଁ ବାପା ମା'ମାନେ ଧ୍ୟାନ ଦେବା ଆବଶ୍ୟକ। ଶେଷରେ ଏତିକି କହିବୁ, ମୋବାଇଲ୍ ଫୋନ୍ର ଆବଶ୍ୟକ ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ରହିଛି, କିନ୍ତୁ ମୋବାଇଲ୍ ଫୋନ୍ ଯେତିକି ଆବଶ୍ୟକ ସେତିକି ବ୍ୟବହାର କରନ୍ତୁ।

ଆଜି ହେଉଛି ଜୁନ୍ ମାସର 23 ତାରିଖ, ଆଉ ଆଜିର ଦିନଟିକୁ ଅନ୍ତଃରାଷ୍ଟ୍ରୀୟ ଅଲମ୍ପିକ ଦିବସ ଭାବରେ ମଧ୍ୟ ପାଳନ କରାଯାଇଥାଏ। 1894 ଅନ୍ତଃରାଷ୍ଟ୍ରୀୟ ଅଲମ୍ପିକ ସମିତିର ସ୍ଥାପନା ହୋଇଥିଲା। ସ୍ଥାପନା ଉପଲକ୍ଷେ ଏହି ଦିନ ଖେଳ ଏବଂ ଫିଟନେସ୍କୁ ନେଇ ଉତ୍ସାହିତ କରିବା ପାଇଁ ଏହି ଦିନଟିକୁ ବା ଅନ୍ତଃରାଷ୍ଟ୍ରୀୟ ଅଲମ୍ପିକ ଦିବସ ପାଳନ କରାଯାଇଥାଏ।

ଆଜି ହେଉଛି ହିନ୍ଦୀ ଅଭିନେତା ରାଜ ବାବରଙ୍କର ଜନ୍ମଦିନ। ରାଜ ବାବର 1952 ଜୁନ ମାସ 23ରେ ଉତ୍ତରପ୍ରଦେଶରେ ଜନ୍ମ ହୋଇଥିଲେ। ସେ ଉଭୟ ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମ ଅଭିନେତା। ଜଣେ ଫିଲ୍ମ ଅଭିନେତା ହେବା ସହିତ ସେ ମଧ୍ୟ ଜଣେ ରାଜନେତା। ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ରାଜନେତା ରାଜ ବାବର 3 ଥର ଲୋକସଭା ଏବଂ 2 ଥର ରାଜ୍ୟସଭାର ସଦସ୍ୟ ଥିଲେ। ସେ ଉତ୍ତରପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ଅଧ୍ୟକ୍ଷ ମଧ୍ୟ ଥିଲେ। ତେବେ ସେ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ଦେଖାଇ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତାଙ୍କର ଫିଲ୍ମଗୁଡ଼ିକ ହେଉଛି ଅଗର ତୁମ୍ ନା ହୋତେ, ଇନ୍ସାଫ୍ କା ତରାଜୁ, ହମ୍ 5, ନଜରାନା, ଜ୍ୱାଲାମୁଖୀ, ରାଜ, ପ୍ରେମ ଗୀତ, ତଜୁର୍ବା, ଦୁଲ୍ହା ବିକ୍ତା ହେ, ଦୌଲତ, ନିକାହ, ଅର୍ପନ, ମଜଦୁର, ମେହେନ୍ଦି, ନୌକର ବିବିକା, ଏଇଭଳି ଅନେକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ରାଜ ବାବରଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।

0: ଶ୍ରୋତାବନ୍ଧୁ, ଏଲ୍ନିନୋ ଏଲ୍ନିନୋକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିବାରେ ଲାଗିଛି। ଏଲ୍ନିନୋ ଯୋଗୁଁ ପୃଥିବୀ ପ୍ରତି ମାଡ଼ି ଆସୁଛି ବଡ଼ ବିପଦ। ବୈଜ୍ଞାନିକମାନଙ୍କ ମତ ଅନୁସାରେ 2026ରେ ଅତ୍ୟନ୍ତ ବିପଜ୍ଜନକ ଏଲ୍ନିନୋ, ଯାହାର ପ୍ରଭାବ ପାଣିପାଗ, ଚାଷ, ବିଦ୍ୟୁତ୍ ଶକ୍ତି ଉପରେ ପଡ଼ିବ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଏଲ୍ନିନୋ କ'ଣ? ଏଲ୍ନିନୋ ହେଉଛି ଏକ ପ୍ରାକୃତିକ ପାଣିପାଗ ପ୍ରକ୍ରିୟା। ଏଲ୍ନିନୋ ପ୍ରଭାବରେ ପୃଥିବୀରେ କ'ଣ ସବୁ ବିପଦ ଆସିପାରେ? ତେବେ ଆମେ ସମସ୍ତେ ନିଶ୍ଚିତ ଭାବେ ଏଲ୍ନିନୋ ସମ୍ପର୍କରେ ଜାଣିବା ଆବଶ୍ୟକ। ତାହେଲେ ଆସନ୍ତୁ ଆଜି କାର୍ଯ୍ୟକ୍ରମରେ ଏଲ୍ନିନୋ ସମ୍ପର୍କରେ ଜାଣିବା। ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣର ଭୂବିଜ୍ଞାନୀ ସୌମ୍ୟ ସ୍ନେହାସିସ୍ ଏଲ୍ନିନୋ ସମ୍ପର୍କରେ ଯାହା କହନ୍ତି।
1: ନମସ୍କାର। ପ୍ରଥମେ ବୁଝିବା ଏଲ୍ନିନୋ ମାନେ କ'ଣ। ଏଲ୍ନିନୋ ହେଉଛି ଏକ ସ୍ପାନିଶ ଶବ୍ଦ। ଏହାର ଅର୍ଥ ହେଉଛି ଛୋଟ ପୁଅ ବା ଶିଶୁ। ଏହା ଏକ ଭୌଗୋଳିକ ପ୍ରକ୍ରିୟା। ଆମେ ସମସ୍ତେ ଜାଣୁ ଯେ ପବନ ଯୋଗୁଁ ହିଁ ସମୁଦ୍ରରେ ଢେଉ ସୃଷ୍ଟି ହୋଇଥାଏ। ପୃଥିବୀର ସବୁଠାରୁ ବଡ଼ ମହାସାଗର ଅର୍ଥାତ୍ ପ୍ରଶାନ୍ତ ମହାସାଗରର ଏହି ପ୍ରକ୍ରିୟାରେ ଏକ ବଡ଼ ଭୂମିକା ରହିଛି। ଭାରତର କେତେ ପରିମାଣରେ ବର୍ଷା ହେବ ତାହିଁରେ ମଧ୍ୟ ପ୍ରଶାନ୍ତ ମହାସାଗରର ବଡ଼ ଭୂମିକା ଅଛି। ଦେଖନ୍ତୁ, ନର୍ମାଲି ବର୍ଷା କେମିତି ହୋଇଥାଏ? ଆମେ ସମସ୍ତେ ଭୂଗୋଳ ବହିରେ ଟ୍ରେଡ୍ ୱିଣ୍ଡସ୍ କିମ୍ବା ଅୟନ ବାୟୁ ବିଷୟରେ ନିଶ୍ଚିତ ପଢିଥିବା। ଅୟନ ବାୟୁ ବା ଟ୍ରେଡ୍ ୱିଣ୍ଡସ୍, ଏହା ପୂର୍ବ ଦିଗରୁ ପଶ୍ଚିମ ଦିଗ ଆଡ଼କୁ ପ୍ରବାହିତ ହୋଇଥାଏ ପ୍ରଶାନ୍ତ ମହାସାଗରରେ। ଅର୍ଥାତ୍ ଏହି ପବନ ଦକ୍ଷିଣ ଆମେରିକାରୁ ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗର ଆଡ଼କୁ ଗତି କରିଥାଏ। ଏହି ଗରମ ପବନ ସହିତ ସମୁଦ୍ରର ଗରମ ପାଣି ମଧ୍ୟ ଦକ୍ଷିଣ ଆମେରିକାରୁ ଅଷ୍ଟ୍ରେଲିଆ ଏବଂ ଏସିଆ ଆଡ଼କୁ ଗତି କରିଥାଏ, ଯାହାଫଳରେ ଭାରତ, ଇଣ୍ଡୋନେସିଆ, ମ୍ୟାମାର, ଫିଲିପିନ୍ସ, ସିଙ୍ଗାପୁର, ଥାଇଲାଣ୍ଡ, ଭିଏତନାମ ଏବଂ ମାଲେସିଆ ନିକଟବର୍ତ୍ତୀ ସମୁଦ୍ରରେ ପାଣି ଗରମ ହୋଇଯାଇଥାଏ, ଯାହାଦ୍ୱାରା ଅଧିକ ପରିମାଣରେ ବାଷ୍ପୀଭବନ କିମ୍ବା ଇଭାପୋରେସନ ଯାହାକୁ ଆମେ କହୁ, ବାଷ୍ପୀଭବନ ହୋଇ ବର୍ଷାବାହୀ ମେଘ ସୃଷ୍ଟି ହୋଇଥାଏ। ସାଧାରଣତଃ ଏହି ପ୍ରକ୍ରିୟା ଯୋଗୁଁ ହିଁ ଆମ ଅଞ୍ଚଳରେ ସର୍ବାଧିକ ବର୍ଷା ହୋଇଥାଏ। କିନ୍ତୁ କେତେବେଳେ କେତେବେଳେ ଏହି ସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ ଏବଂ ଉଲ୍ଟା ମଧ୍ୟ ହୋଇଯାଇପାରେ। ଅର୍ଥାତ୍ ଏହି ଟ୍ରେଡ୍ ୱିଣ୍ଡସ୍ କିମ୍ବା ଅୟନ ବାୟୁ ଦୁର୍ବଳ ହୋଇଯାଏ, ଯାହାଫଳରେ ଗରମ ପାଣି ଏସିଆ ଓ ଅଷ୍ଟ୍ରେଲିଆକୁ ଗତି କରିପାରେ ନାହିଁ। ଫଳରେ ଏହି ଗରମ ଓ ଆର୍ଦ୍ର ପବନ ଦକ୍ଷିଣ ଆମେରିକା ଆଡ଼କୁ ଗତି କରିବାରେ ଲାଗେ। ଏହାଫଳରେ ଦକ୍ଷିଣ ଆମେରିକାରେ ପ୍ରବଳ ବର୍ଷା ହୋଇଥାଏ, କିନ୍ତୁ ଅପରପକ୍ଷେ ଏସିଆ ଓ ଅଷ୍ଟ୍ରେଲିଆରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହି ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିବର୍ତ୍ତନକୁ ହିଁ ଏଲ୍ନିନୋ ବୋଲି କୁହାଯାଏ। ଦେଖନ୍ତୁ, ତାହାର ପରିଣାମ ସ୍ୱରୂପ କ'ଣ ହୁଏ? ସାଧାରଣତଃ ଏଲ୍ନିନୋ ଯୋଗୁଁ ଭାରତୀୟ ମହାସାଗର ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଥାଏ। ଏହାଫଳରେ ମୌସୁମୀ ଆଗମନରେ ବିଳମ୍ବ ହୋଇଥାଏ। ଦୀର୍ଘ ଦିନ ଧରି ଶୁଖିଲା ପାଗ ବା ମରୁଡ଼ି ପରିସ୍ଥିତି ଦେଖାଯାଏ। 2 ନମ୍ବରରେ ଯଦି ଆମେ କହିବା, ଖରିଫ ଫସଲ ବା ଧାନ, ଡାଲି, ଆଖୁ, କପା ଇତ୍ୟାଦି ଫସଲ ଗୁଡ଼ିକ ସବୁ ଠିକ୍ ସମୟରେ ବର୍ଷା ହେବା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି। ଏଲ୍ନିନୋ ପ୍ରଭାବ ସ୍ୱରୂପ ଫସଲ ବଢିବା ସମୟରେ ଜଳାଭାବ ଦେଖାଦେଲେ ଏହା ଚାଷ ଅମଳ ହ୍ରାସ କରିଥାଏ କିମ୍ବା ଫସଲ ବେଳେବେଳେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ଏବଂ ଜଳ ବିଦ୍ୟୁତ୍ ଶକ୍ତି, ଆମେ ଶୁଣିଥିବା ହାଇଡ୍ରୋ ଇଲେକ୍ଟ୍ରିକ୍ ପାୱାର ଜେନେରେସନ, ତେଣୁ ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ ଆମେ ବହୁ ପରିମାଣରେ ଡ୍ୟାମ୍ ବା ବନ୍ଧ ଗୁଡ଼ିକ ଉପରେ ନିର୍ଭର କରିଥାଉ। ଯେତେବେଳେ ଜଳାଶୟ ଗୁଡ଼ିକରେ ଜଳସ୍ତର ହ୍ରାସ ପାଇଥାଏ ସେତେବେଳେ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ଅତିମାତ୍ରାରେ କମ୍ ହୋଇଯାଇଥାଏ, ଯାହାଫଳରେ ଫ୍ରିକ୍ୱେଣ୍ଟ ପାୱାର କଟ୍ ଦେଖାଯାଏ। ବର୍ତ୍ତମାନ ଆମେ ଜାଣିବା ଯେ ପୂର୍ବରୁ ଆମ ପାଖରେ, ଆମ ଏସିଆ ମହାଦ୍ୱୀପରେ କେବେ କେବେ ଏଲ୍ନିନୋ ଆଗମନ ହୋଇଥିଲା। ଦେଖନ୍ତୁ, 2015ରୁ 16 ଗୋଟେ ଐତିହାସିକ ଭାବେ ଶକ୍ତିଶାଳୀ କିମ୍ବା ସୁପର ଏଲ୍ନିନୋ ଯାହାକୁ କୁହାଯାଇଥିଲା ରେକର୍ଡ ହୋଇଥିଲା। ଏଥିରେ କ'ଣ ହେଇଥିଲା, ଭାରତରେ ପ୍ରାୟ 14% ମୌସୁମୀ ଜନିତ ବର୍ଷା ଅଭାବ ସମ୍ମୁଖୀନ ହୋଇଥିଲା, ଯାହାଫଳରେ ଲଗାତାର 2 ବର୍ଷ ଧରି 2015ରୁ 16 ଦେଶରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ସହିତ ବହୁ ପରିମାଣରେ ଫସଲ ନଷ୍ଟ ହୋଇଯାଇଥିଲା ଏବଂ କେନ୍ଦ୍ରୀୟ ତଥା ପଶ୍ଚିମ ଭାରତରେ ରାଜ୍ୟଗୁଡ଼ିକରେ ପ୍ରବଳ ଜଳାଭାବ ଦେଖାଯାଇଥିଲା। 2018ରୁ 19ରେ ମଧ୍ୟ ଦୁର୍ବଳରୁ ମଧ୍ୟମ ଧରଣର ଏଲ୍ନିନୋ ଆସିଥିଲା, ଯଦିଓ ଋତୁର ଶେଷ ଭାଗରେ ହୋଇଥିବା ବର୍ଷା ଯୋଗୁଁ କ୍ଷୟକ୍ଷତି କିଛି ମାତ୍ରାରେ କମ୍ ହୋଇଥିଲା। ଏବଂ 2023ରୁ 24 ଯଦି ଆମେ ମନେ ରଖିବା, 2024ର ଅକ୍ଟୋବର 102 ବର୍ଷରେ ସବୁଠାରୁ ଗରମ ଅକ୍ଟୋବର ମାସ ଥିଲା। ରିପୋର୍ଟ ଅନୁଯାୟୀ 2023 ଅଗଷ୍ଟ ମାସଟି ବିଗତ 1 ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ସବୁଠାରୁ ଶୁଖିଲା ମାସ ଥିଲା, ଯାହାଫଳରେ ସାମଗ୍ରିକ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ କମ୍ ରହିଥିଲା ଏବଂ ଏହା ଶୀତକାଳୀନ ଫସଲ ଉତ୍ପାଦନରେ ବହୁତ ବଡ଼ ହ୍ରାସ ଘଟାଇଥିଲା। ତେଣୁ ଏଲ୍ନିନୋ ଭଳି ଏକ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ଆମେ କ'ଣ କରିବା ଉଚିତ? ସର୍ବପ୍ରଥମେ ଜଳ ସମ୍ପଦର ସୁରକ୍ଷା। ବ୍ୟାପକ ପରିମାଣରେ କଂକ୍ରିଟ୍ ନିର୍ମାଣ ଯୋଗୁଁ ବର୍ଷା ଜଳକୁ ପ୍ରବେଶ କରିପାରୁ ନାହିଁ, ଯାହା କାରଣରୁ ଭୂତଳ ଜଳ ସ୍ତରରେ ପୁନର୍ଭରଣ, ଯାହାକୁ ଗ୍ରାଉଣ୍ଡ ୱାଟର ରିଚାର୍ଜ କୁହନ୍ତି, ତାହା ହେଇପାରୁ ନାହିଁ। ତେଣୁ ବର୍ଷା ଜଳ ଅମଳ ପ୍ରକ୍ରିୟା କିମ୍ବା ରେନ୍ ୱାଟର ହାର୍ଭେଷ୍ଟିଂ ସ୍ଥାପନ କରନ୍ତୁ। ପାଇପରୁ ଯଦି ପାଣି ଲିକ୍ ହେଉଛି ତାହାକୁ ତୁରନ୍ତ ମରାମତି କରନ୍ତୁ ଏବଂ ଅଧିକ କ୍ଷମତା ସମ୍ପନ୍ନ ପାଣି ଟାଙ୍କିରେ ନିବେଶ କରନ୍ତୁ। କୃଷି ପ୍ରଣାଳୀରେ ପରିବର୍ତ୍ତନ ଆଣିବା ବି ସେତିକି ଜରୁରୀ। ଯାହାକୁ ମରୁଡ଼ି ସହ୍ୟ କରିପାରୁଥିବ ସେମିତି କିସମର ଫସଲ ଚାଷ କରନ୍ତୁ। ଜଳର ଅପଚୟ ରୋକିବା ପାଇଁ ବୁନ୍ଦା କିମ୍ବା ଡ୍ରିପ୍ ଜଳସେଚନ ବ୍ୟବହାର କରନ୍ତୁ ଏବଂ ଫସଲ ବୁଣିବା ସମୟରେ ଆବଶ୍ୟକୀୟ ପରିବର୍ତ୍ତନ କରନ୍ତୁ। ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟ ସେତିକି ଜରୁରୀ। ଓରାଲ ଡିହାଇଡ୍ରେସନ ସଲ୍ଟ କିମ୍ବା ORS ଗଚ୍ଛିତ କରି ଘରେ ରଖନ୍ତୁ। ପ୍ରଚଣ୍ଡ ଖରା ବା ଅତ୍ୟଧିକ ଗରମ ସମୟରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ଘର ଭିତରକୁ ଯେପରି ପବନ ଆସିପାରିବ ତାହା ନିଶ୍ଚିନ୍ତ କରନ୍ତୁ। ଆର୍ଥିକ ବିପଦ ଏଡ଼ାଇବା ପାଇଁ ପାଣିପାଗ ଆଧାରିତ ବ୍ୟାପକ ଫସଲ ବୀମା କରାଇ ନିଅନ୍ତୁ ଏବଂ ପରିବାରର ରୋଜଗାରର ମାଧ୍ୟମକୁ ବିବିଧ କରନ୍ତୁ। ଜରୁରୀକାଳୀନ ପରିସ୍ଥିତି ପାଇଁ କିଛି ପାଣ୍ଠି ସଞ୍ଚୟ କରି ରଖନ୍ତୁ। ଏବଂ ଶେଷରେ ମୁଁ ଏହା ସନ୍ଦେଶ ଦେବି ଯେ ଏଲ୍ନିନୋ ଏକ ବଡ଼ ଆହ୍ୱାନ, କିନ୍ତୁ ଆମର ସତର୍କତା ଓ ପ୍ରସ୍ତୁତି ହିଁ ଆମକୁ ସବୁଠାରୁ ବଡ଼ ସୁରକ୍ଷା କବଚ ଦେବ। ଆଜିଠାରୁ ପ୍ରତିଟି ବୁନ୍ଦା ଜଳକୁ ସଞ୍ଚୟ କରି ଆମର ଚାଷ ପ୍ରଣାଳୀରେ ପରିବର୍ତ୍ତନ ଆଣି ଏବଂ ପ୍ରଚଣ୍ଡ ଗରମ ସମୟରେ ପରସ୍ପରର ଯତ୍ନ ନେଇ ଆମେ ଆମ ପରିବାର ଓ ଭବିଷ୍ୟତକୁ ସୁରକ୍ଷିତ ରଖିପାରିବା। ଯଥାସମ୍ଭବ ଅଧିକରୁ ଅଧିକ ଗଛ ଲଗାନ୍ତୁ। ଜଙ୍ଗଲ ହିଁ ବର୍ଷା ଆଣିବାରେ ସାହାଯ୍ୟ କରିଥାଏ। ସବୁଠାରୁ ସରଳ ଉପାୟ ହେଲା ବୃକ୍ଷରୋପଣ କରିବା। ତେଣୁ ଆସନ୍ତୁ ଏବେଠାରୁ ହିଁ ସଜାଗ ହେବା, ସୂଚନା ପାଇଁ ସତର୍କ ରହିବା ଏବଂ ଏଭଳି ଏକ ସମାଜ ଗଠନ କରିବା ଯାହାକୁ କୌଣସି ବି ପ୍ରତିକୂଳ ପାଣିପାଗ ଦୋହଲାଇ ପାରିବ ନାହିଁ। ସବୁଠାରୁ ବିଶେଷ ସନ୍ଦେଶ ହେଲା ଗଛ କାଟନ୍ତୁ ନାହିଁ, ବିଶେଷ କରି ପୁରୁଣା ବା ବଡ଼ ଗଛ ଗୁଡ଼ିକ ଜମାରୁ କାଟନ୍ତୁ ନାହିଁ। ବ୍ୟାପକ ପରିମାଣରେ ଜଙ୍ଗଲ ନଷ୍ଟ କରିବା ଏକ ବଡ଼ ବିପତ୍ତି ଏବଂ ଏହାଦ୍ୱାରା ଅତ୍ୟଧିକ ଗରମ ବୃଦ୍ଧି ପାଇଥାଏ ଓ ବର୍ଷା ହେବାରେ ବିଳମ୍ବ ହୋଇଥାଏ। ଜଙ୍ଗଲ କାଟିବା ଦ୍ୱାରା ସମ୍ପୂର୍ଣ୍ଣ ଇକୋସିଷ୍ଟମ ବା ପରିସଂସ୍ଥା ନଷ୍ଟ ହୋଇଯାଇଥାଏ। ଆସନ୍ତୁ ପିଲାମାନଙ୍କୁ ବନୀକରଣରେ ଭାଗ ନେବା ପାଇଁ ଉତ୍ସାହିତ କରିବା ଏବଂ ସେମାନଙ୍କୁ ଜଙ୍ଗଲର ଭୂମିକା ବିଷୟରେ ବୁଝାଇବା।

ଶୁଣୁଥିଲେ ଲୋକଗୀତରେ ଖଞ୍ଜଣି, ପରିବେଷଣ କଲେ ମୀନାହାରୀ ସେନାପତି ଏବଂ ସାଥୀ କଳାକାର। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 10:30 ହେବାକୁ ଯାଉଛି। ଏଥର ଶୁଣନ୍ତୁ କେତୋଟି ଚଳଚ୍ଚିତ୍ରର ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସକର, ଚଳଚ୍ଚିତ୍ର ଅନୁରାଗ।

0: ପରବର୍ତ୍ତୀ ଗୀତଟି କିଶୋର କୁମାରଙ୍କ କଣ୍ଠରେ ଚଳଚ୍ଚିତ୍ର ଆରାଧନା।
1: तेरा मस्ताना प्यार मेरा दीवाना।

କାର୍ଯ୍ୟକ୍ରମର ଶେଷ ଗୀତଟି ଚୁପ୍କେ ଚୁପ୍କେ ଚଳଚ୍ଚିତ୍ରରୁ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ 99.3 ମିଟର ତଥା 1584 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ବ୍ୟାଣ୍ଡ 100.1 MHz ହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଆପଣ ଏକାସଙ୍ଗେ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ି ରାତି 11:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।